ସ୍ୱାଭିମାନୀ ହୁଅ, ନିଜ ଭାଷା ଓ ସଂସ୍କୃତିକୁ ସମ୍ମାନ କର, କହିଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଏଥର ସ୍ୱଭାବକବି ଗଙ୍ଗାଧର ମିହିରଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି, କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ବିରଜଲକ୍ଷ୍ମୀ ପଣ୍ଡାଙ୍କ କଣ୍ଠରେ ପ୍ରହଲ୍ଲାଦ ମଲ୍ଲିକଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ଶଙ୍କର ପ୍ରସାଦ ଦତ୍ତ, ବିରାଜଲକ୍ଷ୍ମୀ ପଣ୍ଡା, ଲିପିକା ବିଭର ଏବଂ ଫକୀରମୋହନ ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଅଳକା ଚାନ୍ଦ, ସ୍ୱଭାବକବି ଗଙ୍ଗାଧର ମିହିର, ପ୍ରହଲ୍ଲାଦ ମଲ୍ଲିକ, ପର୍ଶୁରାମ ନାଥ ଏବଂ ଭିକାରୀ ଚରଣ କିଷାନ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନ କରୁଛନ୍ତି ଶିବାନୀ ଲାଲ।
1: ଭାରତୀୟ ସାଂସ୍କୃତିକ ପରମ୍ପରାରେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଅନନ୍ୟ ଏବଂ ସାର୍ବଜନୀନ ଚେତନାର ପ୍ରତୀକ। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ସମଗ୍ର ମାନବ ସମାଜକୁ ଏକତା, ସମତା, ପ୍ରେମ, ସହ ଅସ୍ତିତ୍ୱ ଏବଂ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ପ୍ରଦାନ କରୁଥିବା ଜୀବନ ଦର୍ଶନ ଅଟେ। ଜଗତର ନାଥ ଅର୍ଥାତ୍ ସମସ୍ତ ସୃଷ୍ଟିର ସ୍ୱାମୀ, ସେ କୌଣସି ଏକ ଜାତି, ଧର୍ମ, ଭାଷା କିମ୍ବା ଦେଶର ଦେବତା ନୁହନ୍ତି। ସେ ସମଗ୍ର ବିଶ୍ୱର ଆଶ୍ରୟ। ଆଜିର ବିଶ୍ୱର ଅସହିଷ୍ଣୁତା ଦେଖାଦେଇଛି। ଏହି ସମୟରେ ଜଗନ୍ନାଥ ସଂସ୍କୃତିର ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଅଧିକ ପ୍ରାସଙ୍ଗିକ। ଜଗନ୍ନାଥ ସଂସ୍କୃତି ବିଭିନ୍ନ ଧର୍ମ, ଦର୍ଶନ, ଲୋକବିଶ୍ୱାସ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସୁନ୍ଦର ସମନ୍ୱୟ। ଏଥିରେ ବୈଦିକ, ବୌଦ୍ଧ, ଜୈନ, ଶୈବ, ଶାକ୍ତ ଏବଂ ବୈଷ୍ଣବ ଧାରାର ସୁନ୍ଦର ମିଳନ ଦେଖାଯାଏ। ଏହି ସମନ୍ୱୟବାଦ ହିଁ ବିଶ୍ୱ ଭ୍ରାତୃତ୍ୱର ମୂଳ ଆଧାର। ଜଗନ୍ନାଥଙ୍କ ଦ୍ୱାର ବିଗ୍ରହ ମଧ୍ୟ ଏକ ଗଭୀର ସନ୍ଦେଶ ବହନ କରେ। ସେ ପଥର କିମ୍ବା ଧାତୁର ନୁହେଁ, କାଠରେ ନିର୍ମିତ। କାଠ ପ୍ରକୃତିର ଅଂଶ, ଏହା ମଣିଷ ଓ ପ୍ରକୃତିର ଅଭିନ୍ନ ସମ୍ପର୍କକୁ ସୂଚିତ କରେ। ଭାରତୀୟ ସଂସ୍କୃତିର ମହାବାକ୍ୟ ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ପୃଥିବୀ ଏକ ପରିବାର। ଜଗନ୍ନାଥ ସଂସ୍କୃତି ଏହି ଆଦର୍ଶକୁ ବ୍ୟବହାରିକ ରୂପ ଦେଇଛି। ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ବିଭିନ୍ନ ରାଜ୍ୟ, ଭାଷା ଏବଂ ଦେଶର ଲୋକ ଆସନ୍ତି। ସେମାନଙ୍କ ମଧ୍ୟରେ ଭାଷା, ବର୍ଣ୍ଣ, ଜାତି, ଅର୍ଥନୈତିକ ସ୍ଥିତିର ଭେଦ ଥାଇପାରେ, କିନ୍ତୁ ମହାପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ। ଏହି ସମାନତା ବିଶ୍ୱ ଭ୍ରାତୃତ୍ୱର ମୂଳ ଆଧାର। ଜଗନ୍ନାଥ ସଂସ୍କୃତିର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ମହାପ୍ରସାଦ। ଏଠାରେ ଧନୀ, ଦରିଦ୍ର, ଉଚ୍ଚ ନୀଚ, ଜାତିର କୌଣସି ଭେଦ ନାହିଁ। ସମସ୍ତେ ଏକାଠି ବସି ମହାପ୍ରସାଦ ଗ୍ରହଣ କରନ୍ତି। ଏହା କେବଳ ଖାଦ୍ୟ ନୁହେଁ, ଏହା ସମାଜର ସମାନତାର ଘୋଷଣା। ମହାପ୍ରସାଦ ଆମକୁ ଶିଖାଏ ଯେ ମଣିଷର ପରିଚୟ ତାର ଜନ୍ମରେ ନୁହେଁ, ବରଂ ତାର ମାନବିକତାରେ। ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ଭ୍ରାତୃତ୍ୱର ସବୁଠାରୁ ବଡ଼ ପ୍ରତୀକ। ଏହି ଦିନ ମହାପ୍ରଭୁ ସ୍ୱୟଂ ମନ୍ଦିରରୁ ବାହାରି ଜନସାଧାରଣଙ୍କ ମଧ୍ୟକୁ ଆସନ୍ତି। ରାଜାଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ରଥ ଟାଣନ୍ତି। ରଥର ରଶିକୁ ଧରିବାରେ କୌଣସି ଜାତି, ଧର୍ମ କିମ୍ବା ଦେଶର ପ୍ରତିବନ୍ଧକ ନାହିଁ। ଏହା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧେ। ରଥଯାତ୍ରା ଏହାର ପ୍ରତୀକ ଯେ ଈଶ୍ୱର ସମସ୍ତଙ୍କର ଏବଂ ସମସ୍ତେ ତାଙ୍କର ସନ୍ତାନ। ରଥଯାତ୍ରା ସମୟରେ ଗଜପତି ମହାରାଜ ସୁନାର ଝାଡ଼ୁରେ ରଥ ସଫା କରନ୍ତି। ଏହି ପରମ୍ପରା ଛିରା ପହଁରା ନାମରେ ପରିଚିତ। ଏହାର ଅର୍ଥ ହେଉଛି ଯେ ଈଶ୍ୱରଙ୍କ ସମ୍ମୁଖରେ କେହି ବଡ଼ କିମ୍ବା ଛୋଟ ନୁହେଁ, ରାଜା ମଧ୍ୟ ଜଣେ ସେବକ। ଏହି ଆଦର୍ଶ ସମତା, ସେବା ଏବଂ ବିଶ୍ୱ ଭ୍ରାତୃତ୍ୱକୁ ସୁଦୃଢ଼ କରିଥାଏ। ନବକଳେବର ପରମ୍ପରା ଜଗନ୍ନାଥ ସଂସ୍କୃତିର ଅନ୍ୟତମ ବିଶେଷତା। ଏଥିରେ ମହାପ୍ରଭୁ ନୂତନ ଦାରୁବିଗ୍ରହ ଧାରଣ କରନ୍ତି। ଏହା ଜନ୍ମ, ମୃତ୍ୟୁ ଏବଂ ପୁନର୍ଜନ୍ମର ଦାର୍ଶନିକ ସତ୍ୟକୁ ପ୍ରତିପାଦନ କରେ। ଏହି ପରମ୍ପରା ଆମକୁ ଶିଖାଏ ଯେ ପରିବର୍ତ୍ତନ ହିଁ ଜୀବନର ନିୟମ। ଯେପରି ମଣିଷ ଜାତି, ଧର୍ମ, ଭାଷାର ଭେଦ ଭୁଲି ଏକତାରେ ବିଶ୍ୱାସ କରିବା, ସେହିପରି ସମାଜକୁ ମଧ୍ୟ ସମୟ ସହିତ ଉନ୍ନତିର ପଥରେ ଆଗକୁ ବଢ଼ିବା ଆବଶ୍ୟକ। ଜଗନ୍ନାଥ ସଂସ୍କୃତିରେ ମଣିଷ ସେବାକୁ ଈଶ୍ୱର ସେବା ବୋଲି ଗ୍ରହଣ କରାଯାଏ। ଏହି ଆଦର୍ଶ ଆଜିର ବିଶ୍ୱରେ ମାନବିକ ମୂଲ୍ୟବୋଧକୁ ଦୃଢ଼ କରିପାରିବ। ଜଗନ୍ନାଥ ସଂସ୍କୃତି ଆମକୁ ଶିଖାଏ ଯେ ସମସ୍ତ ମଣିଷ ସମାନ। ଧର୍ମର ମୂଳ ହେଉଛି ପ୍ରେମ ଏବଂ ସେବା। ଜାତି, ବର୍ଣ୍ଣ ଏବଂ ଭାଷାର ଭେଦ ମାନବତାଠାରୁ ବଡ଼ ନୁହେଁ। ପ୍ରକୃତି ସହ ଅସ୍ତିତ୍ୱ ଆବଶ୍ୟକ। ବିନମ୍ରତା, ସହନଶୀଳତା ଏବଂ ସହଯୋଗ ହିଁ ଶାନ୍ତିର ପଥ। ଏହି ମୂଲ୍ୟବୋଧକୁ ବିଶ୍ୱ ସମାଜ ଗ୍ରହଣ କଲେ ସମାଜରେ ଶାନ୍ତି, ସମନ୍ୱୟ ଏବଂ ଭ୍ରାତୃତ୍ୱ ସ୍ଥାପିତ ହୋଇପାରିବ।
0: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ଶିବାନୀ ଲାଲ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 449ତମ ଭାଗ।

ବୃକାସୁର ନାରଦଙ୍କଠାରୁ ଜାଣିବାକୁ ପାଇଲା, ବ୍ରହ୍ମା ଓ ବିଷ୍ଣୁଙ୍କ ଅପେକ୍ଷା ଶିବ ଯଥେଷ୍ଟ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ତେଣୁ ଶିବଙ୍କୁ ପ୍ରସନ୍ନ କରି ଏହି ବର ପାଇଲା ଯେ ସେ ଯାହା ମୁଣ୍ଡରେ ହାତ ଦେବ ସେ ନିଶ୍ଚୟ ମରିବ। ବର ପରୀକ୍ଷା କରିବାକୁ ସେ ଶିବଙ୍କୁ ଗୋଡ଼ାଇଲା। ଶେଷରେ ବିଷ୍ଣୁ ହସ୍ତକ୍ଷେପ କରି ତାକୁ ମରାଇଲେ ଏବଂ ଶିବଙ୍କୁ ରକ୍ଷା କଲେ। ଏବେ ଅନ୍ୟ ଏକ ପ୍ରଶ୍ନ ଉଠିଛି, ତିନି ଦେବଙ୍କ ମଧ୍ୟରେ ଶ୍ରେଷ୍ଠ କିଏ? ମୁନି ଋଷିଙ୍କ ଆଜ୍ଞାରେ ସେମାନଙ୍କ ମହାନତା କଳିବାକୁ ଭୃଗୁ ଯାଇଛନ୍ତି। ବ୍ରହ୍ମାଙ୍କୁ ଉତ୍କ୍ଷିପ୍ତ କରି ଏବେ ସେ ଶିବଙ୍କୁ କ୍ରୋଧାନ୍ୱିତ କରିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 449ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୀତି ଆୟୋଗ ପହିଲା ଥର ଲାଗି ବାହାର କରିଥିବା ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026 ଓଡ଼ିଶା ଦେଶର ପହିଲା ପାଞ୍ଚଟା ରାଜ୍ୟ ଭିତରେ ଠାନ୍ ପାଇଛି। ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ସରକାରୀ ବିଭାଗ ଶିଳ୍ପ ସହଯୋଗୀ ଆଉ ନିବେଶକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏହି ମାନ୍ୟତା ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର ଆଉ ନିବେଶକ ଅନୁକୂଳ ପ୍ରଶାସନର ପ୍ରମାଣ ଆଏ, ଯେଉଁଥିଲାଗି 2036 ତକ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ଆହୁରି ବରକସ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୀତି ଆୟୋଗଙ୍କର ଏହି ଇଣ୍ଡେକ୍ସ ରାଜ୍ୟମାନଙ୍କର ନିବେଶ ପରିବେଶକେ ତଥ୍ୟ ଆଧାରିତ ଭାବେ ଆକଳନ କରୁଥିବା ଭାରତର ପହିଲା ବ୍ୟବସ୍ଥା ଆଏ। କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଭେଟିଛନ୍। ୟୁକେ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି ଏଫ୍ଟିଏ ବାବଦେ ୟୁକେ ଓଡ଼ିଶା ଭିତରେ ସହଯୋଗ ବଢ଼ାବାରକେ ନେଇକରି ବୈଠକଟି ଆଲୋଚନା ହୋଇଥିଲା। ଶକ୍ତି, ଭିଭିଭୂମି, ଦକ୍ଷତା ବିକାଶ, ଜରୁରୀ ଖଣିଜ ଦରବ ଆଉ କ୍ରୀଡ଼ା କ୍ଷେତ୍ରଟି ବାଣିଜ୍ୟ ଓ ନିବେଶ ବଢ଼ାବାର ଉପରେ ଜୋର୍ ଦିଆଯାଇଥିଲା। ବିକଶିତ ଓଡ଼ିଶା ସପନକୁ ପୂରା କରବାର ଲାଗି ସ୍ଥାୟୀ ଆର୍ଥିକ ପ୍ରଗତି ଆଉ ଦ୍ୱିପାକ୍ଷିକ ସମ୍ପର୍କକେ ବରକସ କରବା ଲାଗି ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗର ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରର 148 ନମ୍ଘର ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ହୋଇଯାଇଛି। ବୈଠକଟି 11 ଜିଲ୍ଲାର 4573 କୋଟିରୁ ଅଧିକା ଟଙ୍କାର 23 ପ୍ରମୁଖ ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପମାନଙ୍କ ଜରିଆରେ ରାଜ୍ୟ 22873 ନିଯୁକ୍ତି ସୁଯୋଗ ତିଆରି ହେବ। ଅନୁମୋଦିତ ପ୍ରକଳ୍ପମାନଙ୍କ ଭିତରେ ଆଇଟି ଆଉ ଆଇଟିଆଇସ୍, ସବୁଜ ଶକ୍ତି, ବ୍ୟାଟେରୀ, ରସାୟନ, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍କାତ, ଉଷୋ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଆଉ ପର୍ଯ୍ୟଟନ ବାଗି କ୍ଷେତ୍ର ସାମିଲ ଅଛି। ଇତି ସମ୍ବଲପୁରର 5 ତାରକା ହୋଟେଲ ଆଉ ରିସର୍ଟ ତିଆର ଆଉ ନୂଆପଡ଼ାନ 250 କୋଟି ଟଙ୍କାର ସମନ୍ୱିତ ୟୁନିଟ୍ ସ୍ଥାପନା ବିଲ୍ ସାମିଲ ଅଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 3 ତାରିଖରୁ 3-ଦିନିଆ ଓଡ଼ିଶା ଗସ୍ତଟି ଆସିବେ। ଏ ବାବଦେ ରାଷ୍ଟ୍ରପତି ଭବନ ତରଫରୁ ତିଆରି ହୋଇଥିବା କାର୍ଯ୍ୟ ଖସଡ଼ା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଆଉ ବ୍ରହ୍ମପୁରର ଆୟୋଜିତ ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କର ଗସ୍ତ ଆଗରୁ ସବୁ ପ୍ରସ୍ତୁତି ଶେଷ କରିକି ରିପୋର୍ଟ ଦାଖଲ କରିବା ଲାଗି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 27 ତାରିଖ ସୋମବାର ଦିନ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଜିଠାନୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ ଜନଶୁଣାଣୀ .odisha.gov.in ପୋର୍ଟାଲ୍ଟି ପଞ୍ଜୀକରଣ କରିପାରିବେ। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ରଥଯାତ୍ରା ଅବସରରେ ଜନ୍ମବେଦୀନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍। ଗଲାକାଲି ମହାପୁରୁମାନଙ୍କର ବାହୁଡ଼ ଯାତ୍ରା ଲାଗି ପ୍ରସ୍ତୁତି ମୂଲ ହୋଇଛି। ମହାପୁରୁମାନଙ୍କୁ ଫେରଘାଏ ରତ୍ନବେଦୀକେ ଆନ୍ବାର ଲାଗି ରଥମାନଙ୍କର ଦକ୍ଷିଣ ମୋଡ଼ ମୂଲ ହୋଇଥିଲା। ଆଜ୍ଞାମାଳ ବିଜେ ହେଲା ଉତ୍ରୁ ପୂଜାପଣ୍ଡା ସେବକମାନେ ମା' ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରିଥିଲେ। ତା'ର ଉତ୍ରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ମୂଲ ହୋଇଥିବା ବେଳେ ଜବର ବର୍ଷା ହୋଇଥିବାରୁ ରଥଘିଚା ବନ୍ଦ କରାଯାଇଥିଲା। ବଳଭଦ୍ରଙ୍କର ତାଳଧ୍ୱଜ ଓ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକେ ଆଜି ଦକ୍ଷିଣ ମୋଡ଼ କରାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କ ନାଁକେ ବଦଲାଯାଇଛି। ଏଥର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ। ଏ ବାବଦେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ସମ୍ବଲପୁର ଆଉ ବ୍ରହ୍ମପୁରର ରହିଛି, ସେ ତାର ନାଁକେ ବଦଲାଯିବା। ଇତାର ଆଗନୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କର ଯେନ୍ କ୍ଷମତା ରହିଥିଲା ସେଟା ଜାରି ରହିବା, ସେଥି କେନ୍ସି ପ୍ରକାରର ପରିବର୍ତ୍ତନ କରାନାଇଯାଏ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ ଯୋଜନା 2 ଖେପ ଅଧୀନତି ସହରାଞ୍ଚଳର ବର୍ଷା ପାଣି ସଂରକ୍ଷଣ, ବନ୍ଦ କଣ୍ଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଉଛି। ପାଣିର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାରଟା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଆଏ। ପାଣିପାଗ ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଇବା ଶୁକ୍ରବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ତକ 613.33 ଫୁଟ ରହିଥିଲା। ଏ ସମୟଟି ଜଳଭଣ୍ଡାରୁ ଫି ସେକେଣ୍ଡଟି 186,354 ଘନଫୁଟ ପାଣି ଛଡ଼ାଯାଉଥିବାର ବେଳେ 210,420 ଘନଫୁଟ ପାଣି ଜଳଭଣ୍ଡାର ଭିତରକେ ଆସୁଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ବିଶ୍ୱ ମସ୍ତିଷ୍କ ଦିବସ ଉପରେ କହିବେ ଡାକ୍ତର ଶ୍ରୁତିଲେଖା ହୋତା। 7:30ରେ ପରିବେଶ ସୂଚନାରେ ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ, ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35ରେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା, ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। 7:50ରେ ମାନସୀରାଣୀ ସୁନ୍ଦର ରାୟ ଏବଂ ଦିଲୀପ କୁମାର ମଲ୍ଲିକଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। 8:30ରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45ରେ କିରଣମାଳା ସାହୁ ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। 9:00ରେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। 11:05ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଯୋଗାନନ୍ଦ ମେହେର, ପୀତାମ୍ବର ପୋଟେଲ ଏବଂ ପଙ୍କଜିନୀ ଗୁରୁ। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 1:05ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ନାଥ, ଛନ୍ଦାରାଣୀ ସାହୁ ଏବଂ ରୀତାଞ୍ଜଳି କୁଣ୍ଡୁ। ଦିନ 1:20ରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜିର ବିଷୟବସ୍ତୁ ଅସ୍ତ୍ରୋପଚାର, ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସାବଧାନତା, ବିଶେଷଜ୍ଞ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ। 3:00ରେ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। 4:00ରେ ପୁଣି ଥରେ ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ। 5:02ରେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଶୁଣିବେ, ପରିବେଷଣ ବ୍ରହ୍ମାନନ୍ଦ ଭୋଇ ଏବଂ ସାଥୀ। 5:30ରେ ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମ। 6:10ରେ ଓଡ଼ିଆ ଲଘୁ ସଙ୍ଗୀତ। 6:30ରେ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25

ମିନିଟ୍ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 17:30 ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଚାଷୀ ରୀତା ସାହୁଙ୍କ ସହିତ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ 5 ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ପର୍ଯ୍ୟନ୍ତ 3-ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ

0: ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର 7ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20ଟି କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ଭଲପୁର ଓ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ବିଶ୍ୱ ମସ୍ତିଷ୍କ ଦିବସ ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ସ୍ମୃତିଲେଖା ହୋତା।
2: ପ୍ରତିବର୍ଷ ଜୁଲାଇ 22 ତାରିଖରେ ପାଳନ କରାଯାଉଥିବା ବିଶ୍ୱ ମସ୍ତିଷ୍କ ଦିବସରେ ଆଜି ଆମେ କିଛି ଜାଣିବା। ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମସ୍ତିଷ୍କ ବିଷୟରେ ୱାର୍ଲ୍ଡ ଫେଡେରେସନ୍ ଅଫ୍ ନ୍ୟୁରୋଲୋଜି ଦ୍ୱାରା ପ୍ରତିଷ୍ଠିତ ଏହି ଦିବସର ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା, ଯେମିତିକି ପକ୍ଷାଘାତ ବା ଷ୍ଟ୍ରୋକ୍, ମୁର୍ଗୀ, ମାଇଗ୍ରେନ୍, ଆଲଜାଇମର୍ସ ଓ ଡିମେନ୍ସିଆ, ଏବଂ ଆପଣମାନେ ଜାଣିଥିବେ ସିଜର୍, ଯାହାକୁ ଆମ ଭାଷାରେ ମୁର୍ଗୀ କୁହାଯାଏ। ମସ୍ତିଷ୍କ ଆମ ଶରୀରର ନିୟନ୍ତ୍ରଣ କେନ୍ଦ୍ର। ଏହା ଆମର ଚିନ୍ତା, ସ୍ମୃତି, ଭାବନା, ଚଳାଚଳ ସବୁକିଛିକୁ ନିୟନ୍ତ୍ରଣ କରେ। କିନ୍ତୁ ଆଧୁନିକ ଜୀବନଶୈଳୀ, ମାନସିକ ଚାପ, ଅନିୟମିତ ଖାଦ୍ୟାଭ୍ୟାସ, ନିଦ୍ରାହୀନତା ଓ ଶାରୀରିକ ପରିଶ୍ରମର ଅଭାବ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ପକ୍ଷାଘାତ ବା ଷ୍ଟ୍ରୋକ୍ର ଲକ୍ଷଣ ଚିହ୍ନଟ କରିବା ପାଇଁ ଆମେ ଫାଷ୍ଟ ନିୟମ ମନେ ରଖିପାରିବା। ଏଫ୍ ଅର୍ଥାତ୍ ମୁହଁ ଏକ ପାର୍ଶ୍ୱକୁ ବଙ୍କା ହେବ। ଏଫ୍ ମିନ୍ସ ଫେସ୍, ଏ ମିନ୍ସ ଆର୍ମ ଅର୍ଥାତ୍ ହାତରେ ଦୁର୍ବଳତା ଦେଖାଯିବା। ଏସ୍, ଏସ୍ ମିନ୍ସ ପିଚ୍, ଯାହାର ଅର୍ଥାତ୍ କଥାରେ ଗଡ଼ବଡ଼ ଅନୁଭବ କରିବା କିମ୍ବା କଥା ନ କହିପାରିବା। ଏବଂ ଟି ଅର୍ଥାତ୍ ଟାଇମ୍ ବା ସମୟ। ଏହି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲକୁ ନେବା ଆବଶ୍ୟକ। ପ୍ରଥମ କେଇ ଘଣ୍ଟା ଅତି ମହତ୍ତ୍ୱପୂର୍ଣ୍ଣ, ଏହାକୁ ଗୋଲ୍ଡେନ୍ ଆୱାର କୁହାଯାଏ। ସେହି ସମୟରେ ଏହି ପକ୍ଷାଘାତର ଫାଷ୍ଟର ତିନିଟା ନିୟମରୁ କୌଣସି ବି ଗୋଟିଏ ଆପଣ ଫିଲ୍ କଲେ କିମ୍ବା ଗୋଟେରୁ ଅଧିକ ଆପଣ ତାଙ୍କୁ ନିହାତି ଭାବରେ ହସ୍ପିଟାଲରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କେତେକ ସହଜ ଉପାୟ ଅଛି। ପ୍ରଥମେ ନିୟମିତ ଶାରୀରିକ ପରିଶ୍ରମ। ଦିନକୁ ଅତି କମ୍ରେ 30 ମିନିଟ୍ ଚାଲିବା ମସ୍ତିଷ୍କର ରକ୍ତ ସଞ୍ଚାଳନ ବଢ଼ାଏ। ଦ୍ୱିତୀୟତଃ ପର୍ଯ୍ୟାପ୍ତ ନିଦ୍ରା। ଅତି କମ୍ରେ 7-8 ଘଣ୍ଟା ଶୋଇବା ଉଚିତ, କାରଣ ନିଦ୍ରା ସମୟରେ ମସ୍ତିଷ୍କ ନିଜକୁ ପରିଷ୍କାର ଓ ମରାମତି କରେ। ତୃତୀୟତଃ ମାନସିକ ଚର୍ଚ୍ଚା, ଯେମିତି ପଢ଼ିବା, ବିଭିନ୍ନ ନୂଆ ନୂତନ ବହି ପଢ଼ିବା, ପଜଲ୍ ସମାଧାନ କରିବା, ନୂଆ ଭାଷା ଶିଖିବା ମସ୍ତିଷ୍କକୁ ସକ୍ରିୟ ରଖେ। ଚତୁର୍ଥତଃ ମାଛ, ବାଦାମ, ଫଳମୂଳ ଓ ପନିପରିବା ଭରପୁର ଖାଦ୍ୟ ମସ୍ତିଷ୍କ ପାଇଁ ଉପକାରୀ। ପଞ୍ଚମତଃ ମାନସିକ ଚାପକୁ ଯୋଗ ଧ୍ୟାନ ମାଧ୍ୟମରେ ନିୟନ୍ତ୍ରଣ କରନ୍ତୁ। ଯୋଗ ଏବଂ ପ୍ରାଣାୟାମ ମାନସିକ ଚାପକୁ କମ୍ କରିବାରେ ବହୁତ ଉପକାରୀ ହୋଇଥାଏ। ବହୁତ ସମୟରେ ଦେଖାଯାଏ ଯେ ଯେଉଁମାନେ ଅତ୍ୟଧିକ ଧୂମ୍ରପାନ କରନ୍ତି କିମ୍ବା ମଦ୍ୟପାନ କରନ୍ତି, ଏହା ମସ୍ତିଷ୍କର ରକ୍ତନଳୀକୁ କ୍ଷତି ପହଞ୍ଚେ ଏବଂ ଏଥିପାଇଁ ଆମକୁ ଦୂରେଇ ରହିବା ଆବଶ୍ୟକ। ମାଇଗ୍ରେନ୍ ବା ମୁଣ୍ଡବିନ୍ଧା ଯଦି ବାରମ୍ବାର ହେଉଛି, ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆସନ୍ତୁ, ଏହି ବିଶ୍ୱ ମସ୍ତିଷ୍କ ଦିବସରେ ଆମେ ପ୍ରତିଜ୍ଞା କରିବା ନିଜ ମସ୍ତିଷ୍କର ଯତ୍ନ ନେବା, ଏହାକୁ ସକ୍ରିୟ ଓ ସୁସ୍ଥ ରଖିବା, କାରଣ ଏକ ସୁସ୍ଥ ମସ୍ତିଷ୍କ ହିଁ ଏକ ସୁସ୍ଥ ଜୀବନର ମୂଳଦୁଆ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ବିଶ୍ୱ ମସ୍ତିଷ୍କ ଦିବସ ବିଷୟରେ ଆଲୋଚନା କଲେ ଡାକ୍ତର ସ୍ମୃତିଲେଖା ହୋତା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପ୍ ଚେରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧ।

ବୈଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦୁଇପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଭାରତର ୟୁପିଆଇ ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିଭିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ବ୍ରିକ୍ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ ଜିକେଏନ୍ଏମ୍ ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅଭିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000,00,000 ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ

0: ଚଳିତ ମାସ ଏକ ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡିୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫାରହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାର୍ଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ବନ୍ଧାକୋବି ଚାଷେ ରୋଗ ପୋକର ନିୟନ୍ତ୍ରଣ। ବନ୍ଧାକୋବି ଆମର ଦେଶର ଗୋଟିଏ ମୁଖିଆ ପରିବାରଟେ ଆଏ ଆର୍ ଆମର ରାଜ୍ୟ ଏଇଟା ଜହକିରି ସେଦିନେ ଚାଷ କରାହେସି। ହେଲେ ବି ବଛର ସାରା ବନ୍ଧାକୋବି ମିଲ୍ସି ଆର୍ ସେ ଦିନକେ ଛାଡ଼ିକିରି ଅଲଗା ସମୟଥି ବାହାର ରାଇଜୁ ଆମର ରାଇଜ୍କେ ଇ ବନ୍ଧାକୋବି ଆଇସି। ଇଥି ଭିଟାମିନ୍ ଏ, ବି, ସି ଆର୍ ଖଣିଜ ଲବଣ ବନେ ମାତ୍ରାତି ଥିସି। ହେଲେ ଇ ଚାଷ୍ଥି କେତେଟା ରୋଗ ପୋକ ଦେଖାଯାଏସି, ଯାହାର ପ୍ରତିକାର ନାଇଁ କଲେ ଅମଲ ସମୟଥି ବନେ ନୁକସାନ ସହବାର୍କେ ପଡ଼୍ସି। ବନ୍ଧାକୋବିର କେତେଟା ରୋଗ ପୋକ ଆର୍ ତାର ପ୍ରତିକାର ହେଲା, ବନ୍ଧାକୋବିଥି ଜହକିରି ପତରପୋଡ଼ା ରୋଗ, ବନ୍ଧାକୋବି ପୋକ, ବନ୍ଧାକୋବି ପ୍ରଜାପତି ଆର୍ ଠିକ୍ରି ପିଠିଆ ପୋକ ଦେଖ୍ବାର୍କେ ମିଲ୍ସି। ବନ୍ଧାକୋବି ବିନ୍ଧା ପୋକ, ଇ ପୋକ କୋବି ଜାତୀୟ ଫସଲର ଗୋଟେ କ୍ଷତିକାରକ ପୋକ ଆଏ ଆର୍ ଫୁଲକୋବି, ବନ୍ଧାକୋବି ଆର୍ ମୂଲା ଫସଲକେ ଇଟାମାନେ ଆକ୍ରମଣ କରସନ୍। ଆର୍ ଇ ପୋକ ଦେଖ୍ବାର୍କେ ମାଟିଆ ମିଶା ବାଦାମି ରଙ୍ଗର ଆଏ। ଇ ପୋକର ଅଗ୍ ଡେନାଥି ଧୂସର ରଙ୍ଗର ତରଙ୍ଗାଇତ ଗାରମାନେ ଥିସି ଆର୍ ପଛର ଡେନା ଫିକା ପାଁସିଆ ରଙ୍ଗର ଥିସି। ମା ପୋକ ପତରର ତଲ ଫାଲେ ଅଣ୍ଡା ଦେସି, ଅଣ୍ଡାମାନେ 2-3 ଦିନଥି ଫୁଟିକିରି ସେଥୁ ଛୁଆମାନେ ବାହାରସନ୍ ଆର୍ ଛୁଆମାନେ ଦେଖ୍ବାର୍କେ ହାଲକା ହଲଦିଆ ରଙ୍ଗର ହେଇଥିସନ୍। ଏମାନଙ୍କର ତିହି ଉପରେ ବାଇଗିନୀ ମିଶା ବାଦାମି ରଙ୍ଗର 7 ଗାର ଥିସି। ଛୁଆ ପୋକମାନେ ପହେଲା ପତରକେ କଣା କରିକିରି ଇତାର ଶାଗୁଆ ଅଂଶକେ ଖାଇ ପକାସନ୍ ଆର୍ ଟିକେ ବଡ଼ ହେଲେ ସେମାନେ କୁବି ଭିତରେ କଣା କରିକିରି ପଶସନ୍ ଆର୍ ଭିତରର କଲିଆ ଅଂଶକେ ଖାଇ ପକାସନ୍। ଇ ପୋକମାନଙ୍କର ଆକ୍ରମଣ ଲାଗି ବନ୍ଧାକୋବି ଉପରେ ବନେ କଣାମାନେ ଦେଖ୍ବାର୍କେ ମିଲ୍ସି ଆର୍ କୁବିର ଭିତରେ ଇମାନେ ମଏଲା ଛାଡ଼ି ଦେଇଥିସନ୍, ସେଥିର୍ ଲାଗି କୁବି ସଢ଼ିଯାଏସି। ଫୁଲକୋବିର ଆକ୍ରାନ୍ତ ଅଂଶ ବାଦାମି ରଙ୍ଗର ଦିଶ୍ସି ଆର୍ ପୋକ ଲାଗ୍ଲା କୁବିଟା ବିକୃତିଆ ଦିଶ୍ସି। ଇ ବନ୍ଧାକୋବି ବିନ୍ଧା ପୋକର ପରିଚାଲନା ଗହିର ହିସାବେ ଦୁଇ ତିନ ଥର ଚାଷ କରିନେଲେ ମାଇଟ୍ ଭିତର କୁଷାମାନେ ବାହାରକେ ଆସିକିରି ଭିନେ ଭିନେ ଉପାୟଥି ନଷ୍ଟ ହେଇଯାଏସନ୍। ତେହେରୁ କ୍ଷେତ ଭିତରୁ ଅନାବନା ଗଛମାନେ କାଢ଼ିକିରି ନଷ୍ଟ କରିନେଉନ। ତେହେରୁ ଆକ୍ରାନ୍ତ କ୍ଷେତୁ ଅଣ୍ଡାପୁଞ୍ଜି ଆର୍ ଛୁଆ ପୋକମାନଙ୍କୁ ନେଇକିରି ନଷ୍ଟ କରିଦେଉନ୍। କ୍ଷେତ ପାଖେ ରାତିଥି ନିଆଁ ହୁଲା ଜାଲୁନ୍, ନାହେଲେ କ୍ଷେତେ ଆଲୋକ ଜନ୍ତା ବସଉନ୍। ଆର୍ ଉପକାରୀ ପୋକମାନଙ୍କର ସଂରକ୍ଷଣ ଉପରେ ଧ୍ୟାନ ଦେଉନ୍। ଆକ୍ରାନ୍ତ କ୍ଷେତେ ନିମ୍ ଆଧାରିତ କୀଟ ବିଷ ଫି ହେକ୍ଟର କି 1 ଲିଟର ନିମ୍ ତେଲ ବ୍ୟବହାର କରୁନ୍। ଆର୍ ଅୟତ୍କା ଆକ୍ରାନ୍ତ କ୍ଷେତେ ମାଲାଥିଅନ୍, ନାହେଲେ DDVP, ନାହେଲେ କାର୍ବାରିଲ୍ ସେଚିତ ଗୁଣ ଇଟାମାନଙ୍କରନୁ ଯେନ୍ଟା ହେଲେ ଗୋଟେ ଅଦଲ ବଦଲ କରିକିରି ଅନୁମୋଦିତ ହିସାବେ ଦଉନ୍। ତାର୍ ଉତରୁ ବନ୍ଧାକୋବି ପର୍ଯ୍ୟାପତି, ଇ ବନ୍ଧାକୋବି ପର୍ଯ୍ୟାପତି ଦେଖ୍ବାର୍କେ ଧଳା ରଙ୍ଗର। ଇ ତାର୍ ଉପର ଡେନାର ଅଗ୍ ଭାଗର ଧାର ପାଖେ ଗୋଟେ କଲା ଦାଗ ପଟିଟେ ଥିସି। ଆର୍ ମାଇ ପ୍ରଜାତିର ଡେନାଥି ଗୋଟେ କଲା ବିନ୍ଦୁ ଥିସି। ଇମାନଙ୍କର ଛୁଆ ପୋକମାନେ କ୍ଷତିକାରକାନ୍। ଛୁଆ ପୋକମାନେ ପତରର ଶାଗୁଆ ଅଂଶକେ କୁରିକିରି ଖାଇନେସନ୍। ଆର୍ ଇତାର୍ ଉତରୁ ଇମାନେ ଧାର ଫାଲୁ ପତରକେ ଖାଇତେଲ ଯାଏସନ୍। ଆର୍ ଆକ୍ରାନ୍ତ ପତରଥି ଖାଲି ମୁଖିଆ ସିରାମାନେ ବାଞ୍ଚିକିରି ରହିସି। ତ ଏଥି କାଣା ହେସି, ଗଛ ପୁରା ପତର ସୁଇନ୍ ଦିଶି। ଆର୍ ଗଛ ଛୋଟ ସମିଆଥି ଆକ୍ରାନ୍ତ ହେଲେ ଗଛର ସବୁ ପତର ନଷ୍ଟ ହେଇଯାଏସି। ତାହାରୁ ଇତାର ପରିଚାଳନା, ଇ ବନ୍ଧାକୋବି ପ୍ରଜାପତିର ପରିଚାଳନା ଲାଗି କ୍ଷେତକେ ଭଲକିରି ଆମେ ଚାଷ କରିକିରି ବର୍ଷା କରିନେବାର କଥା। ତାର୍ ଉତରୁ ଅନାବନା ଗଛମାନଙ୍କୁ ନେଇକିରି ନଷ୍ଟ କରିଦେବାର କଥା। ଆକ୍ରାନ୍ତ କ୍ଷେତୁ ଅଣ୍ଡାପୁଞ୍ଜି ଛୁଆ ପୋକ ଆର୍ କୁଷାମାନେ ଇଟାମାନେ ନେଇକିରି ନଷ୍ଟ କରିନେବାର କଥା। ଉପକାରୀ ପୋକମାନଙ୍କର ଉପରେ ଧ୍ୟାନ ଦେବାର କଥା। ନିମ୍ ଆଧାରିତ କୀଟ ବିଷ ନାହେଲେ ନିମ୍ ତେଲ ବ୍ୟବହାର କରିବାରଟା ଭଲ ହେ। ଅୟତ୍କା ଆକ୍ରାନ୍ତ କ୍ଷେତେ ଫସଲର ପହିଲା ଅବସ୍ଥା ଥି ମୋନୋକ୍ରୋଟୋଫସ୍, ନାହେଲେ କ୍ଲୋରୋପାଇରିଫସ୍, ନାହେଲେ ଏଣ୍ଡୋସଲଫାନ୍, ନାହେଲେ ଏସିଫିଟ୍, ନାହେଲେ ଟ୍ରାୟାଜୋଫସ୍, ନାହେଲେ ଫୋସାଲୋନ୍, ଇଟାମାନେ ଅନୁମୋଦିତ ହିସାବେ ବ୍ୟବହାର କରୁନ୍। ଆର୍ ଫସଲର ପରର ଅବସ୍ଥା ଥି ମାଲାଥିଅନ୍, ନାହେଲେ DDVP, ନାହେଲେ କାର୍ବାରିଲ୍ ସେଚିତ ଗୁଣ ବ୍ୟବହାର କଲେ ଭଲ। ତେହେରୁ ଠିକ୍ରିଆ ପୋକ, ଏଇଟା ହେଉଛି ବନ୍ଧାକୋବିର ଗୋଟିଏ ମୁଖିଆ ଶତ୍ରୁ। ଆର୍ ଇ ପୋକକେ ଦମନ କରବାର୍ ଲାଗି ଫି ଏକର କି 4000 ml ମାଲାଥିଅନ୍ ଫି ଲିଟର ପାଇଁଥି 2 ml ମିଶେଇକିରି ଝିଟିଲେ ଭଲ କାମ ଦେସି। ତାହାରୁ ପତରପୋଡ଼ା ରୋଗ, ଇ ରୋଗନୁ ଫସଲକେ ବଞ୍ଚାବାର୍ ଲାଗି ଫି ଏକର କି 800 ଗ୍ରାମ ଇଣ୍ଡୋଫିଲ୍ M45 ଝିଟିବାର କଥା। ଏଇଟା ଫି ଲିଟର ପାଇଁଥି 3 ଗ୍ରାମ ମିଶେଇକିରି ଝିଟିବାର କଥା।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନାରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ବିଷୟରେ ଆଲୋଚନା କରୁଛନ୍ତି ଡକ୍ଟର ସମାପିକା ଦାସ।
3: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମ ଓଡ଼ିଶାର ଚିଲିକା ହ୍ରଦକୁ ଲାଗୁନ୍ କୁହାଯାଏ। ପ୍ରତିବର୍ଷ ହଜାର ହଜାର କିଲୋମିଟର ଅତିକ୍ରମ କରି ଲକ୍ଷ ଲକ୍ଷ ବନ୍ୟପକ୍ଷୀ ଶୀତ ଋତୁ ଆରମ୍ଭରେ ହିମାଳୟ ପାର୍ବତ୍ୟମାଳା, ଉତ୍ତର ୟୁରେସିଆ, କାସ୍ପିଆନ ଅଞ୍ଚଳ, ସାଇବେରିଆ, କାଜାକିସ୍ତାନ, କୈଳାସ ହ୍ରଦ, ଋଷର ଗ୍ରାମାଞ୍ଚଳରୁ ଶୀତ ଋତୁ ଆରମ୍ଭରେ ଚିଲିକାରେ ପହଞ୍ଚିଥାନ୍ତି। ଚିଲିକାରେ ପକ୍ଷୀମାନଙ୍କ ପାଇଁ ଅନୁକୂଳ ତଥା ଯଥେଷ୍ଟ ଖାଦ୍ୟର ସୁବିଧା ଥିବାରୁ ପ୍ରତିବର୍ଷ ଶତାଧିକ ପକ୍ଷୀମାନଙ୍କର ସମାଗମ ହୋଇଥାଏ। ଚିଲିକାଠାରୁ ବିଶାଳ ପକ୍ଷୀ ଆଶ୍ରୟସ୍ଥଳ ଭାବେ କର୍ଣ୍ଣାଟକ ରାଜ୍ୟର କାବେରୀ ନଦୀର ରଙ୍ଗନାଥ ଖୁବ୍ ପ୍ରସିଦ୍ଧ। ଏଠାକୁ ବିଶ୍ୱର ସବୁଠାରୁ ଅଧିକ ବିଦେଶାଗତ ପକ୍ଷୀ ପ୍ରତିବର୍ଷ ଆସିଥାନ୍ତି। ସେହିଭଳି ଟେକ୍ସାସ ସହରକୁ ସବୁଠାରୁ ବେଶୀ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଆଲାସ୍କାକୁ ବିଦେଶାଗତ ପକ୍ଷୀମାନଙ୍କର ଅଫିସ୍ ବୋଲି କୁହାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି ଆର୍କଟିକ୍ ଟର୍ନ ପକ୍ଷୀ ବିଶ୍ୱରେ ସର୍ବାଧିକ ଦୂରତା ଗ୍ରୀନଲାଣ୍ଡରୁ ଆଣ୍ଟାର୍କଟିକାର ୱେଡେଲ୍ ସି ଅର୍ଥାତ୍ ସାଉଥ୍ ପୋଲ୍ଠୁ ନର୍ଥ ପୋଲ୍ ଅର୍ଥାତ୍ ବ୍ରିଡିଂ ଗ୍ରାଉଣ୍ଡରୁ ଫିଡିଂ ଗ୍ରାଉଣ୍ଡକୁ ଯାତ୍ରା କରିଥାନ୍ତି। ଏହାର ଦୂରତ୍ୱ 90,000 କିଲୋମିଟର ଦୂରତା। ଆଲପାଇନ୍ ସୁଇଟ୍ ପକ୍ଷୀଟି କୌଣସି ସ୍ଥାନରେ ବିଶ୍ରାମ ନ ନେଇ 6 ମାସ ପର୍ଯ୍ୟନ୍ତ ଉଡ଼ିପାରେ। ଏହାକୁ ଡେଣା ପକ୍ଷୀ କୁହାଯାଏ। ହଂସରାଳିମାନେ ଆକାଶମାର୍ଗରେ 8,000 ମାଇଲ ପର୍ଯ୍ୟନ୍ତ ଆମର ଜେଟ୍ ବିମାନ ପରି ବହୁତ ଉର୍ଦ୍ଧ୍ୱକୁ ଉଡ଼ିପାରନ୍ତି। ରେନ୍ ବୋଲି ପକ୍ଷୀଟିଏ ତାର ଛୋଟିଆ ଥଣ୍ଟରେ

0: 700 ପ୍ରକାର ଗୀତର ସୁର ପ୍ରକାଶ କରିଥାଏ, ତେଣୁ ତାକୁ ଗାୟକ ପକ୍ଷୀ ମଧ୍ୟ କୁହାଯାଏ। ଗାଲାପାଗୋସ ଥିବା କୁନି ପକ୍ଷୀ, ଯାହାକୁ ଫିଞ୍ଚେସ୍ କୁହାଯାଏ, ଏହି ପକ୍ଷୀଟି ଡାର୍ୱିନ୍ଙ୍କ ଥିଓରି ପାଇଁ ଜୀବନର ଗହନ କଥା ଶିଖାଇଦେଲା। ବୈଜ୍ଞାନିକମାନଙ୍କର ତଥ୍ୟ ଅନୁସାରେ ପକ୍ଷୀମାନଙ୍କର ଉଦ୍ଭବ କାଳ 160 ବର୍ଷ ହୋଇଥିବା ବେଳେ ମାନବ ଜାତିର ଉଦ୍ଭାବନ 7 ନିୟୁତ ବର୍ଷ। ଅଳ୍ପକେ କହିଲେ ପକ୍ଷୀମାନେ ବିଶ୍ୱ ପ୍ରକୃତିର ଅଳଙ୍କାର ସଦୃଶ। ଯେଉଁ ପକ୍ଷୀମାନେ ଆମ ରାଜ୍ୟର ଅତିଥି ଭାବେ କିଛି କାଳ ପାଇଁ ଆସି ଆମ ରାଜ୍ୟର ପର୍ଯ୍ୟଟନର ବିକାଶ ଧାରାକୁ ଆଗକୁ ବଢ଼େଇଛନ୍ତି, ସେମାନଙ୍କ ସୁଖ ସୁବିଧା ସମ୍ପର୍କରେ ଜାଣିବା ଆମର କର୍ତ୍ତବ୍ୟ। ଚିଲିକାକୁ ବିଶ୍ୱର ଏକ ଆକର୍ଷଣ କ୍ଷେତ୍ରର ମାନ୍ୟତା ଦେବା ପାଇଁ ହେଲେ ଆମକୁ ଅନନ୍ୟ ପ୍ରାଣୀ ବା ପକ୍ଷୀମାନଙ୍କର ଆଗମନ ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। 2024 ଏକ ରିପୋର୍ଟରୁ ଜଣାଯାଇଛି ଯେ ଚିଲିକାକୁ ଆସୁଥିବା ଅତିଥି ପକ୍ଷୀମାନଙ୍କ ସଂଖ୍ୟା 187 ପ୍ରଜାତି ତଥା 11,37,759 ହୋଇଥିବା ବେଳେ 2025 ମସିହାର ରିପୋର୍ଟରୁ ଜଣାଯାଇଛି ଯେ ପକ୍ଷୀମାନଙ୍କର ସଂଖ୍ୟା 10,87,226 ତଥା 109 ପ୍ରଜାତି ଥିଲା। ମାନେ ସମୀକ୍ଷାରୁ ଜାଣିହେଉଛି ଯେ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ପକ୍ଷୀ ଗବେଷକମାନେ ଅତିରିକ୍ତ ଉଷ୍ଣ, ହିମ ଜଳବାୟୁ ଓ ବାତ୍ୟା ଇତ୍ୟାଦି ସହିତ ପ୍ଲାଷ୍ଟିକ୍ ଓ ରାସାୟନିକ ସାର ଓ ବାଷ୍ପର ପ୍ରଭାବରୁ ମୁକ୍ତ କରି ପକ୍ଷୀମାନଙ୍କୁ ସୁରକ୍ଷା ଓ ସେମାନଙ୍କର ବଂଶବୃଦ୍ଧି ପାଇଁ ସେଟ୍ କଫି ଏଗ୍ରୋକୋଲୋଜି ଦ୍ୱାରା ସଫଳ ହୋଇପାରିଛନ୍ତି। ପକ୍ଷୀମାନଙ୍କର ବଂଶ ହ୍ରାସ ପରି ଗମ୍ଭୀର ସଙ୍କଟକୁ ଘନ କଫି ଗଛର ଛାଇ ତଳେ ପକ୍ଷୀମାନଙ୍କର ଖାଦ୍ୟ ଓ ଜଳଭାଗ ଥିବା ସନ୍ତସନ୍ତିଆ ଭୂମି ପ୍ରସ୍ତୁତି ଦ୍ୱାରା ପକ୍ଷୀ ଖାଦ୍ୟ ଓ ବାସଗୃହ ସୃଷ୍ଟି କରି ପ୍ରତିହତ କରାଯାଇପାରେ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ମଧ୍ୟ ବାର୍ଡ ପପୁଲେସନ୍ ବୃଦ୍ଧି ପାଇଁ ପ୍ରଚୁର ଆହାର, ବିଚରଣ ଭୂମି, ଘଞ୍ଚ ଉଦ୍ୟାନ ଓ ଗବେଷଣା ପ୍ରୋତ୍ସାହନ ବ୍ୟବସ୍ଥା କରୁଛନ୍ତି। ଇଥାକା ନ୍ୟୁୟର୍କର କର୍ନେଲ ୟୁନିଭର୍ସିଟିର ପକ୍ଷୀ ପରିସଂଖ୍ୟାନ କେନ୍ଦ୍ରର ବିଶିଷ୍ଟ ଇକୋଲୋଜିଷ୍ଟ ଆମାଣ୍ଡା ରୋଡୱାର୍ଡ ଦୈନିକ ଇଂରାଜୀ ସମ୍ବାଦପତ୍ର ଲେଖା ମାଧ୍ୟମରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ପକ୍ଷୀମାନଙ୍କର ଦ୍ରୁତ ହ୍ରାସ ସହିତ ଦୂରାଗତ ପକ୍ଷୀମାନଙ୍କର ବିବିଧ ସମସ୍ୟା ତଥା ବଂଶବୃଦ୍ଧିରେ ବ୍ୟାଘାତ, ମରୁଡ଼ି, ମହାବାତ୍ୟା, ବନାଗ୍ନି, ଜଙ୍ଗଲ ଧ୍ୱଂସ, ରାସାୟନିକ ବିଷ ଫସଲ ପାଇଁ ପ୍ରୟୋଗ, ବାୟୁମଣ୍ଡଳୀୟ ବିଷାକ୍ତ ଗ୍ୟାସ୍, ବିସ୍ଫୋରଣ ପ୍ରଭୃତି କାରଣରୁ ପ୍ରତିବର୍ଷ ବହୁତ ସଂଖ୍ୟାରେ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ବେଳ ଥାଉ ଥାଉ ସତର୍କ ନହେଲେ ପକ୍ଷୀ ସମ୍ପଦ ପୃଥିବୀରୁ ବିଲୁପ୍ତ ପ୍ରାୟ ହୋଇଯିବ।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ ବିଷୟରେ ଆଲୋଚନା କଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସମ୍ବଲପୁର ଏଥର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। ଆଜି ଏଥିରେ ଶୁଣନ୍ତୁ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୁରାଙ୍କ କଣ୍ଠରେ ଗୀତ। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶ୍ରୀକାନ୍ତ ମୋହନ ବାରିକଙ୍କ କଣ୍ଠରେ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରି ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜ ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି, ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 IFSC SBIN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ମାସ 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241091 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ପଦ୍ମିନୀ ତୁରାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। ଆଜି ଏଥିରେ ଶୁଣିଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୁରାଙ୍କ କଣ୍ଠରେ ଗୀତ, ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା, ବାଦ୍ୟଯନ୍ତ୍ରରେ ସହଯୋଗିତା ତରୁଣ କୁମାର ମହାରଣା, ପ୍ରୟାଗରାଜ ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ନରେଶ କୁମାର ବେରିଆ, ଜିତେନ୍ଦ୍ର ବିଶ୍ୱାଳ ଏବଂ ଅନ୍ତର୍ଯ୍ୟାମୀ ବେହେରା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ରାଧାଶ୍ୟାମ ପତିଙ୍କ ରଚନାରୁ, କଣ୍ଠଶିଳ୍ପୀ ମାନସୀ ରାଣୀ ସୁନ୍ଦର ରାୟ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି, ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1086170525 7। ପୁଣି ଥରେ କହି ରଖୁଛି 1086170525 7, IFSC SBIN 000005। ପୁଣି ଥରେ କହି ରଖୁଛି IFSC SBIN 000005 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ଼ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0633241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମ ଶେଷରେ ବୃନ୍ଦାବନ ଜେନାଙ୍କ ରଚନାରୁ ଦିଲୀପ କୁମାର ମଲ୍ଲିକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ମନସିରଣୀ ସୁନ୍ଦର ଏବଂ ଦିଲୀପ କୁମାର ମଲ୍ଲିକ। ଗୀତ ରଚନା ରାଧାଶ୍ୟାମ ପତି ଏବଂ ବୃନ୍ଦାବନ ଜେନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ହିନ୍ଦୀରେ ସମ୍ବାଦ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରପିଠା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ସୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅନଙ୍ଗ ଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କହନ୍ତି, ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗର ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆର ବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ, ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟିଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତାମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତାମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତାମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତାମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏଇ ଛତିଶା ନିଯୋଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି, ରଥ ନିର୍ମାଣ ପାଇଁ ସେମିତି ଆସିଛନ୍ତି ରଥ ଛତିଶା ନିଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ, ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶା ନିଯୋଗ ଇତ୍ୟାଦି। କିନ୍ତୁ ମୁଦିରଥଙ୍କର ଯେଉଁ ସେବା, ସେ ଭାରି ମହତ୍ତ୍ୱପୂର୍ଣ୍ଣ ସେବା ଏବଂ ଜଗନ୍ନାଥଙ୍କର ସେବା ବିଧିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ସନ୍ଦେହ ନାହିଁ।

କେତେକ ବିଧି ବ୍ୟବସ୍ଥାରେ ଆମେ ଲକ୍ଷ୍ୟ କରୁଛୁ, ଯେମିତି ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଚ୍ଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ। ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଶୀ, ଭିତରଛ, ତଳିଛ, ପତି ମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକାପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି, ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗିରେ ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥଙ୍କୁ ହିଁ ପଠେଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

0: ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ, ସ୍ନାନପୂର୍ଣ୍ଣମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ, ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କରପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକେଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହବ, ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯୋଉଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯୋଉ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସିଏ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯୋଉ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୁଷାଭିଷେକ ହବ ସିଏ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁକୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରେଇବେ। ପ୍ରତିବର୍ଷ ପୁଷାଭିଷେକରେ ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନ ଯାତ୍ରା, ହଳଦୀ ପାଣି, ଜଳ କ୍ରୀଡ଼ାରେ ସିଏ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ, ରାଜ ପ୍ରତିନିଧିପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ, ଏକାଏକ ସେବକ, ତାଙ୍କର ସଂଜ୍ଞା ହେଉଛି ମୁଦ୍ରହସ୍ତ ବା ମୁଦିରଥ।

ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।

ଶ୍ରୀମନ୍ଦିରର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ, ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବାବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ। ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ 4 ଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି 6 ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତରପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି 2ଟି ବିରାଟକାୟ ହସ୍ତି ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାରଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା 4 ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ 2ଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା, ଆଲୋଚକ ଥିଲେ ସୁକଦେବ ମହାନ୍ତି।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର।

ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କ୍ଷୀରୋଦ ଚନ୍ଦ୍ର ପୁଥାଳଙ୍କ ରଚନାରୁ, କଣ୍ଠଶିଳ୍ପୀ କିରଣମାଳା ସାହୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଅଧିରଥ କୁମାର ଚକ୍ରବର୍ତ୍ତୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ବଳରାମ ହୋତା।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ କିରଣମାଳା ସାହୁ ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀ। ଗୀତ ରଚନା କ୍ଷୀରୋଚନ୍ଦ୍ର ପୋଥାଳ, ଡକ୍ଟର କୃତିବାସ ନାୟକ ଏବଂ ବଳରାମ ହୋତା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 9:00। ଆଜି ବୁଧବାର ଏଥର ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯେଉଁ ଯେଉଁମାନଙ୍କର ନାଁ ଉଲ୍ଲେଖ କଲେ ତାଙ୍କ ସହିତ ଆପଣ ଆପଣଙ୍କର ମନପସନ୍ଦ ଗୀତଟି ଶୁଣି ନିଅନ୍ତୁ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର ଆଜ୍ଞା।
1: ନମସ୍କାର ଆଜ୍ଞା।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: नमस्कार,
0: नमस्कार, ଆଜ୍ଞା ପରିଚୟ ଦିଅନ୍ତୁ ଆପଣଙ୍କର।
1: ଗୋବିନ୍ଦ ମେହେର।
0: ଗୋବିନ୍ଦ ଆଜ୍ଞା, ଆମର କାର୍ଯ୍ୟକ୍ରମ କି ଆପଣଙ୍କୁ ସ୍ୱାଗତ। କହୁନ୍, କାର୍ଯ୍ୟକ୍ରମ ଥି ଆଜିକା କେନ୍ ଗୀତ ଶୁଣବେ? ଆଜ୍ଞା ଆଜ୍ଞା, ସବୁଆଡ଼େ ଯେତେବେଳେ ରଥଯାତ୍ରା ଆଉ ମହାପ୍ରଭୁଙ୍କର ପୂଜା ଅର୍ଚ୍ଚନା ଚାଲିଛି, ତ ନିଶ୍ଚିତ ଭାବେ

0: ଆମେ ଶୁଣମା। ଆଉ ଆପଣଙ୍କ ଆଡ଼େ ବର୍ଷା କେନ୍ତା ହଉଛେ? ଆଜ୍ଞା ଆଜ୍ଞା, ମାନେ ଖରା ଦିନର ଗରମ ଛାଡ଼ିଲା ଆଉ ଯେତେ ପାଣି ଦରକାର ତାନୁ ଅଧିକା ପଡି ଯାଉଛେ।
1: ଆଚ୍ଛା,
0: ଆଉ ଏହା ଚିନି ତ ଚାଷବାସର ସମୟ ଆଏ, ତାର ବାହାରେ ଗଛ ଲଗାବାର ସମୟ, ଏବେ ତ ବନ ମହୋତ୍ସବ ସପ୍ତାହ ଯାଇଛେ, ଆଉ କେନ୍ତା ଲେଖାଲୁଖି କରୁଛନ୍ ଆପଣ କିଛି?
1: ହଁ, ବନ ମହୋତ୍ସବ କେ ନେଇକିରି ମୁଇଁ ଗୁଟେ କବିତା ଲେଖିଛେ ନାନୀ, ଆମର ଏକ ପେଡ ମା କେ ନାମ।
0: ଆଜ୍ଞା ଆଜ୍ଞା,
1: ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେନ୍ ଚଲେଇଛନ୍ ଅଭିଯାନ ଗୁଟେ,
0: ଆଜ୍ଞା ଆଜ୍ଞା,
1: ମା କେ ନାମ ବୋଲି ତାର ଗୋଟେ କବିତା ଅଛେ ନାନୀ,
0: ଆମର ଶ୍ରୋତା ମାନଙ୍କୁ ଟିକେ ଶୁଣାତେ ବେଲେ ଭଲ ହେତା।
1: ହଁ ନାନୀ, ଶୁଣେ ନମା। ତ ମାଛି ଅଙ୍ଗରିଆ ବାଲୁ ଛୁଆଟେ କାନୁ ଦେଲା ଧରି ରାହା, ଅଜା ବେଲା ଆରେ ନତିଆ ଦେଖ ମାମା କର ବିହା, ହେ ଦେଖ ସେ ପାହାଡ ଉପରେ କେ କେନ୍ତା ଜଲୁଛେ ଜୁଇ, କେନ୍ତା ଅସଲା କେନ୍ତା ମୟ ଦୁରୁବାରି ନେଇ ହୁଏ, ଯେ ହୁଲା ମାନ ଟାନ ଟାନ ଜାଲି କେନ୍ତା ଦେଇ ଜନ ସାଜେ, ସକାଳ ପାଇଲେ ଅଜାନତି ଦୁଏ କାଲ କେ ଖାଇମା ଭୁଜି, ହେଲେ ପାହାଡ ହେଲା କୁକୁରା ଟକା କେ ସବୁଆଡେ ହୁଲା ଜାରି, କେ ନୁ ଆଇଲେ ଅନମୁନ ସେ ଆମରି ଜଙ୍ଗଲ ଟାକେ ଦେଲେ ସାରି, ସେ ନୁ ବାଇଲା ସକାଳୁ ସକାଳୁ ଯାଇଥିଲେ ମହୁଲ ବେଟି, କି ସମୟ ଏତେ ବୁଲେରୋ ଗାଡି ନ ଆଇଲେ ପିକନିକ ପାର୍ଟି, ରନା ବଢା କଲେ କୁକୁରା ମାଇଲେ ଆମରି ଜଙ୍ଗଲ କଲେ ଭୁଜି, ଦୁଇଟା ପିଲା ଏ ବସ୍ତି ଆଡ଼କେ ଆସୁଥିଲେ ମତ ଖୁଜି, ଉପସ୍ତମୀ ଆଲମ ଚୋର ଗୋଟେ ପାହାଡ ଉପରକେ ଚଢି ଗୁଛା ପତ୍ର ଲୁକି ଲୁକି କରି ମାରୁଥିଲା ନିଆଁ ଖାରି, ନଦୀ ଗଲେ ମି ପାସ୍କେ ଯେନ୍ତା ଫିକି ନେଲା ଝଟ କରି, ପହଞ୍ଚିଲା ବିଡ଼ି ଗୁଛା ଉପରେ ପଡି ଜଲ୍ଲା ଦହଦନ କରି। ତ ଆଜ୍ଞା ମାନେ ମୋର ଇନୁ କହବାର ଅଛେ ଯେ ଅଜା ଯଦି ଥିଲେ ଆମ ଗଛ ଗୋଟେ ଫଲ କେ ଖାଇବା ନାତି, ଜଙ୍ଗଲ ଜନ୍ତୁ ଜଙ୍ଗଲ ରହିବେ ଗାଁ କେ ନା ପତେ ହାତୀ, ଜଙ୍ଗଲ ରହିଲେ ମଙ୍ଗଲ ଚଲବା, ମଙ୍ଗଲ ଚଲଲେ ବର୍ଷା, ସୁନାର ଖେଲ ଆମର ହସି ଉଠବା, ଖାଇମା ଭାତ ଗର୍ଷା, ଜୀବ ଜନ୍ତୁ ଚରେଇ ଚିରଗୁଣ ସବେ ପାଇବେ ଚରା, ଯେତେ ବର୍ଷା କେ ନା ପଡେ ଆରୁ 50 ଡିଗ୍ରୀ ଖରା, ଠିକ କହୁଛେ କି ଭୁଲ କହୁଛେ ଯେ ମୋର କଥା ଟିକେ ଭାବ, ଏକ ପେଡ ମା କେ ନାମ, ତମେ ଗଛ ଗୁଟେ ଗୁଟେ ଜଗ, ତମେ ଗଛ ଗୁଟେ ଗୁଟେ ଜଗ, ତମେ ଗଛ ଗୁଟେ ଗୁଟେ ଜଗ।
0: ବହୁତ ବଢିଆ ଆଜ୍ଞା, ବହୁତ ହି ଠିକ କହୁଛନ୍, ଆମର ଶ୍ରୋତାମାନେ ନିଶ୍ଚିତ ଭାବେ ସେଟା ହୃଦୟଙ୍ଗମ କରୁଛନ୍, ଗଛ ଆମେ ଲଗାମା, ବର୍ଷା ଦିନ ଆଏ, ଏଇଟା ସମୟ ଆଏ, ଆମର କାର୍ଯ୍ୟକ୍ରମର ତ ଗୀତ ଶୁଣବାର ଲାଗି ଫୋନ କରିଥିଲେ, ତ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ।
1: ଧନ୍ୟବାଦ।
0: ଆଜ୍ଞା ଆଜ୍ଞା,
1: ନମସ୍କାର।
0: ନମସ୍କାର।

0: ଆଜ୍ଞା
1: ଦେଖନ୍ତୁ,
0: ଆଜ୍ଞା
1: ଆପଣଙ୍କୁ ତ ଆଜ୍ଞା ପ୍ରଥମରୁ କର୍ମା,
0: ଧନ୍ୟବାଦ ଆଜ୍ଞା।
1: ତାପରେ ଆମର ଆଜ୍ଞା ପୁରୁଣା ଆମର ଅଛନ୍ତି ଆପଣଙ୍କ ଅନୁଷ୍ଠାନ ତେଜସ୍ୱୀ ମିଶ୍ର ଆଜ୍ଞା, ସେ ବି ବହୁତ ପରିଚିତ ମୋର ସାଙ୍ଗେ, ତାଙ୍କୁ ବି ଡେଡିକେଟ୍ କରିବେ।
0: ଆଜ୍ଞା ଆଜ୍ଞା।
1: ଆଉ ଆପଣଙ୍କର ଅନୁଷ୍ଠାନ ଯେତିକି କର୍ମକର୍ତ୍ତା ଅଛନ୍ତି ତାଙ୍କୁ ଡେଡିକେଟ୍ ଆଜ୍ଞା।
0: ଆଜ୍ଞା।
1: ତାପରେ ମୋର ଜୀବନ ସାଥୀ ଆଜ୍ଞା ଅଛନ୍ତି କୋତଳି ମିଶାଉ
0: ଆଜ୍ଞା,
1: ଦୁଇଟା ଝିଅ ଆଜ୍ଞା,
0: ଆଜ୍ଞା
1: ସ୍ୱପ୍ନା ସୋନାଲି, ଆଉ ଆମର ନାତି ଅଛେ କାନା
0: ଆଜ୍ଞା,
1: ତାପରେ ମୋର ନାନୀ ଅଛେ ଆଜ୍ଞା ସରୋଜ କୁମାରୀ ସାହୁ, ସରୋଜ କୁମାରୀ ସମ୍ବଲପୁରରେ, ମୋର ଭାଇଟେ ବି ଅଛି ସମ୍ବଲପୁରରେ ସୁଶାନ୍ତ କୁମାର ସାହୁ, ଭାଇ ବୋଉ ଅଛନ୍ ଆଜ୍ଞା ଦୀପ୍ତି ସାହୁ, ଆଉ ଭୀମସେନ ଦାଦା ଆମର ଅଛନ୍ ଧନୁପାଲି ନ, ତାଙ୍କର ୱାଇଫ୍ ଅଛନ୍ ଆଜ୍ଞା ପ୍ରଭାତି ସାହୁ, ରାଜକୃଷ୍ଣ ମହାରଣା ବି ଆଜ୍ଞା ଅଛନ୍ ଆମର ପାଣିଗୁଚା ନ, ତାଙ୍କର ୱାଇଫ୍ ଆମର ନାନୀ ରତ୍ନ ନାନୀ, ଶ୍ୱେତା ତାଙ୍କ ଝିଅ ବିକି ବାବୁ, ଆଉ ସ୍ୱର୍ଣ୍ଣପ୍ରଭା ଭଉଣୀ ଆମର ଅଛନ୍ କଟାପାଲିରେ ଆଜ୍ଞା, ସେ ବି ନିୟମିତ ଶ୍ରୋତା, ତାଙ୍କର କମ୍ ଅବଶ୍ୟ ନାଇଁ ଲାଗ୍ବା ହେଲେ ବି ତାଙ୍କୁ ଡେଡିକେଟ୍ ସମସ୍ତେ ଆମେ କରୁଛୁ। ତାପରେ ମୋର ଶ୍ୱଶୁର ଘର ଆଜ୍ଞା ସେଟା କଟାପାଲି ନୁ, ମୋର ସାଙ୍ଗେ ଫୋନ୍ କଣ୍ଟାକ୍ଟ ବି ଅଛି ତାଙ୍କର, ଚିତ୍ତରଞ୍ଜନ ଆଜ୍ଞା ଡାଲବିନ ସେ ବି ନିୟମିତ ଶ୍ରୋତା, ତାଙ୍କର ୱାଇଫ୍ ସତ୍ୟଭାମା ପୁରୋହିତ, ଶିଶି ରୋହତା, ଆଉ ଠାକୁର ପୁରୋହିତ, ସବୁ ଡାଲବିର। ତାପରେ ଅଛନ୍ ଆଜ୍ଞା ଆମର ହେଲୋ ଅନୁରୋଧର ନିୟମିତ ଶ୍ରୋତା ପଞ୍ଚାନନ ପଞ୍ଚୁଆ ପଞ୍ଚବିହାର, ରବୀନ୍ଦ୍ରନାଥ ମେହର, ଗରିବ କର୍ଣ୍ଣ, ଏମିତି ସମସ୍ତେ ଆଜ୍ଞା ପୁରୁଣା ଶ୍ରୋତା ବହୁତ ଅଛନ୍, ମେହର ଫ୍ୟାମିଲି ଆଜ୍ଞା ବେଶୀ ଅଛନ୍, ସମସ୍ତ ସବୁ ମେହର ମାନଙ୍କୁ ଡେଡିକେଟ୍ କରିବେ। ତାପରେ
0: ଆପଣ ଯେଉଁମାନଙ୍କର ନାଁ କହିଲେ ଆଉ ଯେଉଁମାନଙ୍କୁ ସୁର ନାଇଁ ଭି ପକାବାର, ସମସ୍ତେ ମିଶିକରି ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନେଉନ, ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବା ନୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର,
1: ନମସ୍କାର।

0: हेलो, आकाशवाणी संबलपुर। हेलो, अनुरोध कार्यक्रम जो है आज्ञा, आमर कार्यक्रम के आपन को स्वागत। आज्ञा आज्ञा, आमर कार्यक्रम के आपन को स्वागत। कहू ना, आज का कार्यक्रम थी केन गीत सुनबे? आज्ञा आज्ञा आज्ञा, कथा चित्र सब माया रे बाया। ଆଜ୍ଞା, ଇ ଗୀତ ଶୁଣବାର୍ ପଛାଡ଼େ କିଛି ଖାସ୍ ସ୍ମୃତି କି କାରଣ? ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଆଜ୍ଞା ଆପଣଙ୍କର ଆଡ଼େ ବର୍ଷା କେନ୍ତା ହଉଛେ? ଆଜ୍ଞା ଆଜ୍ଞା ଆଜ୍ଞା, ଗରମ ନୁ ମୁକ୍ତି ମିଳି ଯାଇଛେ ଆଜ୍ଞା। ଆଉ ଚାଷବାସର ସମୟ ଆଏ, ଗଛ ପତ୍ର ଲଗାବାର ସମୟ ଆଏ। ଆଜ୍ଞା ଆଜ୍ଞା, ଆଉ ଏ ସମୟ ଥି ତର୍କି କରି ରହିବାର ବି ଜରୁରୀ ଏ, ବେଶୀ ପାନି ବି ଜୀବନ ଲାଗି ବିପଦ। ଠିକ ଅଛେ, ଆପଣ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ପକୁନ୍। କାହାକେ ସମର୍ପିତ କରିବେ ଆଜ୍ଞା କହୁନ୍?
1: ମୋର ଦାଦା ହେଲେ ନାୟନ କୁମାର
0: ଆଜ୍ଞା ଆଜ୍ଞା, ଇ ଆପଣଙ୍କର ଆଗରୁ ଯେନ୍ ଶ୍ରୋତା ଆମକୁ କଲ୍ କରିଥିଲେ କାର୍ଯ୍ୟକ୍ରମ ଥି ଗୀତ ଶୁଣିଲେ, ସେ ବି କହିଲେ, ଆପଣ ବି କହୁଛନ୍, ନିଶ୍ଚୟ ଆପଣ ଯେନ୍ ମାନଙ୍କୁ କହିଲେ ତାଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନେଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର ଆଜ୍ଞା।

0: ହେଲୋ, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ନମସ୍କାର ଆଜ୍ଞା, ଜୁହାର, ଆମର କାର୍ଯ୍ୟକ୍ରମ କେ ଆପଣଙ୍କୁ ସ୍ୱାଗତ। କହୁନ୍, କିଏ କହୁଛନ୍? ପ୍ରଶାନ୍ତ ଆଜ୍ଞା, ଆମର କାର୍ଯ୍ୟକ୍ରମ କେ ଆପଣଙ୍କୁ ସ୍ୱାଗତ। କହୁନ୍, ଆମର କାର୍ଯ୍ୟକ୍ରମ ଥି ଆଜି କେ ଓଡ଼ିଆ ଗୀତ ଶୁଣବେ?
1: ଆଜି ଶୁଣମା ବଳିଦାନ ର ଗୀତ, ନେଇ ଯାରେ ମେଘ ମତେ ସେ ଗୀତ ଶୁଣମା।
0: ଆଜ୍ଞା ଆଜ୍ଞା, ଇ ଗୀତ ଶୁଣବାର ପଛଆଡ଼େ କିଛି ମଧୁର ସ୍ମୃତି?
1: ଆମର ଅଛନ୍ ଜଣେ ଅଛନ୍, ଆଉ ନାନୀ ଅଛନ୍, ସେମାନେ ଗୀତ ଗାଏସନ୍।
0: ଆଜ୍ଞା ଆଜ୍ଞା,
1: ଆଉ ସେତେବେଳେ ଗୀତ ଡେଲିକେଟ୍ କର୍ମା ପ୍ରଦୀପ ବିଶି ଆଜ୍ଞା, ଆଉ କସ୍ତୁରୀ ବିଶି।
0: ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆଜ୍ଞା, ଆପଣ ଯେନ୍ ମାନଙ୍କ ନାଁ ଉଲ୍ଲେଖ କଲେ
1: ସେଥିଲାଗି ତାକୁ ଗୀତ ସ୍ପେଶିଆଲ ଡେଲିକେଟ୍।
0: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ଗୀତ, ନିଶ୍ଚିତ ଭାବେ ଆପଣ ଯାହାଙ୍କୁ ସମର୍ପିତ କରିଛନ୍ ସେମାନଙ୍କୁ ଶୁଣାମା। ଆପଣ ବି ଶୁଣୁନ୍ ଆପଣଙ୍କର ମନ ପସନ୍ଦର।
1: ସମର୍ପିତ କର୍ମା ଏ ଗୀତଟା।
0: ଆଜ୍ଞା ଆଜ୍ଞା,
1: ପୁଷ୍ପାଞ୍ଜଳି ଖମାରୀ, ପୁଷ୍ପାଞ୍ଜଳି ମେହେର, ରୋହିଣୀ ମେହେର, ରୁଦ୍ରାଣୀ ଇନ୍ଦ୍ରାଣୀ ମେହେର, ଆଉ ଆମର ପଟେଲ ପାନ ଦୋକାନର ସବୁ ଶ୍ରୋତା, ଲକ୍ଷ୍ମୀ ପ୍ରସାଦ ଦାସ, ନଳିନୀ ଦାସ, ପ୍ରମିଳା ଶେଠ, ରାମଚନ୍ଦ୍ର ଶେଠ, ଆଉ ଗୋବିନ୍ଦ ଶେଠ କି ଗୋବିନ୍ଦ ପଟେଲ, ଆଉ ଆମର ଅଛନ୍ ଇଏ ଗୋଲକ ପ୍ରଧାନ ଆଜ୍ଞା ବରଗଡ଼ର, ଆଉ ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ତାପରେ ଆମର ଅଛନ୍ ଇଏ କାହିଁକି ଠିକ ଅଛି, ଟିକେ ଆଉ ଜଣେ ଆମ ସାଙ୍ଗେ ଯୋଡି ହେଉଛନ୍ତି, ଟିକେ କହି ଟିକେ ଦେଖନ୍
0: ଆଜ୍ଞା।
2: The person you are speaking with has put your call on hold. Please stay on the line. ଆପଣ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେ ଆପଣଙ୍କ କଲ୍କୁ ହୋଲ୍ଡରେ ରଖିଛନ୍ତି। ଦୟାକରି କିଛି ସମୟ
0: ଆମ କାର୍ଯ୍ୟକ୍ରମରେ ଯୋଡି ହୋଇଥିବା ଶ୍ରୋତା ବୋଧେ ଲାଇନ୍ଚ୍ୟୁତ ହୋଇଯାଇଛନ୍ତି। ନିଶ୍ଚିତ ଭାବରେ ସେ ଯେଉଁ ଗୀତଟି ପସନ୍ଦ କରିଛନ୍ତି ସେ ଗୀତଟିକୁ ଆମେ ଶୁଣେଇବୁ। ହ୍ୟାଲୋ ହ୍ୟାଲୋ ଆଜ୍ଞା, ହ୍ୟାଲୋ ଆଜ୍ଞା, ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ ଏବଂ ଆପଣ ଯେଉଁମାନଙ୍କୁ ସମର୍ପିତ କରିବା ପାଇଁ ଉଲ୍ଲେଖ କରିଛନ୍ତି ନାଁ ଗୁଡ଼ିକ ତାଙ୍କ ସହିତ ମଧ୍ୟ ଶୁଣନ୍ତୁ ଏହି ଗୀତଟି।
1: ନମସ୍କାର ଆଜ୍ଞା, ଜୁହାର।
0: ନମସ୍କାର।

0: ମୁଇଁ ଆଉ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ବହୁତ ଭଲ ଅଛୁ ଆଜ୍ଞା। ଆପଣ କହୁନ୍, ଆପଣ କେନ୍ତା ଅଛନ୍, ଆପଣଙ୍କର ପରିବାରରେ
1: ଆମେ ବି
0: ବାକି
1: ଏକଦମ
0: ସମସ୍ତେ
1: ବଢ଼ିଆ ଅଛୁ।
0: କେନ୍ତା
1: ମସ୍ତ
0: ଅଛନ୍?
1: ଅଛୁ ଅଛୁ ଆଜ୍ଞା। ଆଉ ଇଆଦେ ତ ଚାଷ କାମ ଚାଲିଛେ, ବର୍ଷା ବି କାନୁ ଇଟା ହେଲା ନାଇଁ ଛାଡ଼ବାର
0: ଆଜ୍ଞା ଆଜ୍ଞା, ବର୍ଷା ଦିନ ଆଏ ତ ନିଶ୍ଚିତ ଭାବେ ବର୍ଷା ହବାର କଥା, ଆଉ
1: ଆଜ୍ଞା।
0: ବର୍ଷା ଦିନେ ଆଜ୍ଞା ଚାଷ କାମ ବହୁତ ଭଲ କଥା ଏ କରୁଛନ୍ ଆପଣମାନଙ୍କର ଲାଗି, ତ ଆମେ ଆଜ୍ଞା ବର୍ଷ ସାରା ଖାଦ୍ୟ ପାଇପାରୁଛୁ ଆଜ୍ଞା। ଆଉ
1: ଆଜ୍ଞା
0: କହୁନ୍ କାର୍ଯ୍ୟକ୍ରମ କି
1: ଆଶ୍ରୁତା
0: ଆଜକା?
1: ମହାନ୍ତି ଅଛନ୍, ତାଙ୍କର ସାଙ୍ଗେ କଥା ଲାଗୁ ନାହିଁ, ସେ ଗୀତଟା କହିବେ ଆଜ୍ଞା।
0: ଆଜ୍ଞା ଆଜ୍ଞା, ହ୍ୟାଲୋ,
1: ହ୍ୟାଲୋ, ନମସ୍କାର।
0: ନମସ୍କାର ଆଜ୍ଞା, ପରିଚୟ ଦେଉନ ଆଜ୍ଞା।
1: ହଁ, ମୁଇଁ ରାଧାକାନ୍ତ ଭୋଇ କହୁଛେ, ବରଗଡ଼ ଜିଲ୍ଲା ମିହିପୁର ବ୍ଲକ ଜାଲପାଲିରୁ।
0: ଆଜ୍ଞା ଆଜ୍ଞା, ଆମର କାର୍ଯ୍ୟକ୍ରମ କି ଆପଣଙ୍କୁ ସ୍ୱାଗତ ଆଜ୍ଞା। କହୁନ୍ ଆଜକେ
1: ଧନ୍ୟବାଦ।
0: କାର୍ଯ୍ୟକ୍ରମ ଥି କେନ୍ ଗୀତ ଶୁଣବେ?
1: ଆଜି ଭକ୍ତ ସାଲବେଗର ତାରିବା ସକତି ଅଛି ଯଦି ତୋର ହେଗିତଟା ଶୁଣମା।
0: ଆଜ୍ଞା ଆଜ୍ଞା ଆଜ୍ଞା, ରଥଯାତ୍ରା ଯେତେବେଳେ ଚାଲିଛି, ମହାପ୍ରଭୁଙ୍କର ଦର୍ଶନ ସମସ୍ତେ କରୁଛନ୍ତି, ତ ନିଶ୍ଚିତ ଭାବେ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଗୀତ ତ ଶୁଣିପାରିବା ଆଜ୍ଞା। ଆଉ କୁହନ୍ତୁ, ଆମର ଅନ୍ୟ କେଉଁ କେଉଁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି?
1: ଆମର ତ ସବୁ କାର୍ଯ୍ୟକ୍ରମ ଶୁଣୁଛୁ, ଖୋଲା ଝରକା, ତାପରେ ଆମର ଅନୁରୋଧର ଗୀତ ମାନେ ହେଲା କିଷାନ, ଇରା ଚାଷର ହାଲ, ତାପରେ ଆମର କୃଷି ସଂସାର କାର୍ଯ୍ୟକ୍ରମ, ଯୁବବାଣୀ,
0: ଆଜ୍ଞା
1: ସବୁ
0: ଆଜ୍ଞା
1: ଭଲ
0: ଆଜ୍ଞା
1: ଲାଗୁଛେ।
0: ଆଜ୍ଞା
1: ନାଟକ
0: ଆଜ୍ଞା
1: ମାନେ ବି ଯେନ୍ ପ୍ରଚାର କରୁଛନ୍, ସେଟା ବି ଭଲ ଲାଗୁଛେ।
0: ଆଜ୍ଞା, ଆପଣମାନଙ୍କୁ ଆମର କେନ୍ଦ୍ରରେ ପ୍ରଚାରିତ କାର୍ଯ୍ୟକ୍ରମ ମାନେ ଭଲ ଲାଗୁଛେ, ଆପଣ ମାନେ ପ୍ରଶଂସା କରୁଛନ୍, ଧନ୍ୟବାଦ
1: ଚିଠି ବି ତ
0: ସେଥିର୍ଲାଗି।
1: ଆମେ ସବୁ ଧର ସବୁ ବାଲି ଦଉଛୁ, ଟିକେ ଚିଠି ମାନେ ବି
0: ଆଜ୍ଞା ନିଶ୍ଚୟ ନିଶ୍ଚୟ ଦଉନ୍, ସେ ଚିଠିଟା ହିଁ ତ ଆଜ୍ଞା ଆମର ସମ୍ପର୍କ ମଜବୁତ କରୁଛେ
1: ସବୁ
0: ଆପଣମାନଙ୍କର
1: ଆଜ୍ଞା,
0: ସାଙ୍ଗେ।
1: ସବୁ
0: ଆଜ୍ଞା
1: ଆଜ୍ଞା।
0: ଆଜ୍ଞା
1: ଚିଠି ପତ୍ର ଦୁଇ ଥର ହେଲାନ ନେ ପାଇବାର ଆଜ୍ଞା,
0: ଆଜ୍ଞା
1: ମୋ ଚିଠି ପତ୍ର ଦୁଇଟା ଚିଠି ଦୁଇ ସପ୍ତାହ ହେଲାନ ମୋ ଚିଠି ନେ ପାଇବାର, ଟିକେ ଆଜ୍ଞା ଧ୍ୟାନ ଦେତେ ବେଲେ ଭଲ ହେତା ଆଜ୍ଞା।
0: ନିଶ୍ଚୟ ନିଶ୍ଚୟ ଆଜ୍ଞା, ଆପଣ ଯଦି ଆମର କେନ୍ଦ୍ରର କାର୍ଯ୍ୟକ୍ରମ ବାବଦେ ମତାମତ ଲେଖିକରି ପଠେଇଛନ୍ ବେଲେ ନିଶ୍ଚୟ ଆପଣଙ୍କର
1: ଆଜ୍ଞା
0: ଚିଠି
1: ମତାମତ
0: ହଁ
1: ଲେଖିଛି
0: ସାମିଲ
1: ଆଜ୍ଞା,
0: ହେବା।
1: ସେଥିପାଇଁ ମୋର ମନ ଟିକେ ବହୁତ ଦୁଃଖ ଅଛି ଆଜ୍ଞା।
0: ଶୁଣନ୍ତୁ ମ୍ୟାଡମ ଟିକେ, ଏଇଟା ଆମର ଯେତେ ବି ଚିଠି ପତ୍ର ଯେନ୍ ପଠଉଛୁ ସଂକୀର୍ଣ୍ଣଟା ସାମିଲ କଲେ କି ନିକେ ଟିକେ ଟିକେ ଭଲ ହେଲା, ସବୁ ଶ୍ରୋତା ମାନେ ବି ଟିକେ ପଠାବା ଲାଗି ଇଣ୍ଟରେଷ୍ଟ କରିଦେ ଟିକେ ଆଜ୍ଞା ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ
1: କାର୍ଯ୍ୟକ୍ରମ ଅଛି
0: ଆପଣମାନଙ୍କର
1: ଟାଇମ୍ ହେଉଛେ ବୋଲିକରି
0: ଇ
1: ଫୋନ୍ କଲେ
0: କଥାଟା
1: ଜଲ୍ଦି
0: ଆମେ
1: ଚିଠି ଲେବି କି ସେଟା ମାନେ ବି ଯଦି ସରବାର ତ କୁଇନି ପଡ଼ଲେ ତାପରେ ଭଲ ଲାଗିଲା ଟିକେ ଗୀତ
0: ଆଜ୍ଞା
1: ମାନେ ପଛେ
0: ଆଜ୍ଞା
1: ଗୁଟେ ଯୁଡ଼େ ସେ ପ୍ରୋଗ୍ରାମ ସେଦିନ କମ୍ ହେଲେ ବି ଚଲ୍ତା, ଯେନ୍ ଆମର ଯେନ୍ ଦିଆ ହଉଛି ଯେନ୍ ଗୀତ ମାନେ ଯେନ୍ ହିନ୍ଦୀ ଗୀତ ଯେନ୍ ବାସି
0: ଆଜ୍ଞା, ଆମେ ଅନ୍ୟ
1: ଯେନ୍
0: କାର୍ଯ୍ୟକ୍ରମର ସମୟ ତ ନାଇଁ
1: ବେଶୀ ଚିଠି ଦେଲେ
0: କମେଇ ପାରୁ,
1: ଯଦି
0: କିନ୍ତୁ ଆପଣମାନେ ଯଦି ଚିଠି ଦେଇଛନ୍ ତ କାର୍ଯ୍ୟକ୍ରମ ଥି ନିଶ୍ଚିତ ସାମିଲ ହେବା, ଆମେ ନିଶ୍ଚୟ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମର କର୍ତ୍ତୃପକ୍ଷଙ୍କୁ ଏଇଟା ଜଣଉଛୁ, ଧ୍ୟାନ ଦେବେ, ଆପଣମାନଙ୍କର ଚିଠି ନିଶ୍ଚୟ ସାମିଲ ହେବା। ଆଉ ଆଜି କାର୍ଯ୍ୟକ୍ରମରେ ଆପଣ ଯେନ୍ ଗୀତ ଶୁଣବାର୍ ଲାଗି କହୁଛନ୍, ସେ ଗୀତ ଶୁଣି ପକଉନ୍ ଆଜ୍ଞା।
1: ଆଉ ଗୀତଟା ଡେଡିକେଟ୍ କରମା ଆଜ୍ଞା, ଡେଡିକେଟ୍ ନେ କଲେ ତ ମଜା ନେନ
0: ଆଜ୍ଞା, କାହାକୁ ସମର୍ପିତ କରିବେ କହୁନ୍?
1: ଆଜି ଗୀତଟା ସ୍ପେଶାଲ ଆପଣଙ୍କୁ ସମର୍ପିତ ଆଜ୍ଞା।
0: ଧନ୍ୟବାଦ ଆଜ୍ଞା, ଧନ୍ୟବାଦ
1: ଧନ୍ୟବାଦ ଆକାଶବାଣୀ ସମ୍ବଲପୁର ସବୁ କର୍ମକର୍ତ୍ତା, ଆଉ ତାର ସାଙ୍ଗେ ଆମର ଶ୍ରୋତା ମାନେ ହେଲେ ହରେଶ କୁମାର ପରୁଆ, ଯଶବନ୍ତ ପାୟକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ଆଉ ସ୍ପେଶାଲ ଡେଡିକେ କୁମାରୀର ଦାଦା ଜୟଗୋପାଲ ବେହେରା, ତାଙ୍କର ଲାଗି ଗୀତଟେ
0: ଆଜ୍ଞା
1: ସେତାଙ୍କୁ ସ୍ପେଶାଲ ଡେଡିକେ। ତାପରେ ଆମର ଅଛନ୍ ସେବାରାମ ମେହେର, ମୁରଲୀ ମେହେର, ରବୀନ୍ଦ୍ରନାଥ ମେହେର, ଶଙ୍କର ମେହେର, ଦେବରାଜ ମେହେର, ସତ୍ୟମା ମେହେର, ଲିଙ୍ଗରାଜ ମେହେର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ଆମର ଏଇ ରାଧାକାନ୍ତ ଭୋଇ, ତାପରେ ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ଆମର ହେଲେ ପ୍ରଶାନ୍ତ କୁମାରୀ, ଜୟଗୋପାଲ ବେହେରା, ଲକ୍ଷ୍ମୀନାରାୟଣ ବାଘ, ଆମର ପରମାନନ୍ଦ କିଷାନ, ସପୁରାକର, ଦୀକ୍ଷା ଗୋପାଳ, ଚୁମ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆହୁରି ଯାହା ଯାହା ନାଁ ମାନେ ଛାଡ଼ିବି ହେଇଥିବ ଆଜ୍ଞା, ସମସ୍ତଙ୍କୁ ସମସ୍ତଙ୍କୁ ଗୀତା
0: ନିଶ୍ଚୟ ନିଶ୍ଚୟ ଆଜ୍ଞା, ଆପଣ ଯେନ୍ମାନଙ୍କ ନାଁ ଉଲ୍ଲେଖ କଲେ ଆଉ ଯେନ୍ମାନଙ୍କୁ ସୁର ନାଇଁ ବି ପକେଇ ପାରିଲେ, ସମସ୍ତେ ମିଶିକରି ଆପଣଙ୍କର ମନପସନ୍ଦ ଗୀତକେ ଶୁଣୁନ୍, ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର,
0: ନମସ୍କାର,
1: ଜୁହାର ଆଜ୍ଞା, ଜୁହାର,
0: ନମସ୍କାର, ଜୁହାର।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଇହାଦେ ଆପଣମାନଙ୍କର ଲାଗି ଗୋଟିଏ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ ଆବଶ୍ୟକ ଥିବା କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନାର ଲାଗି ଆଗ୍ରହୀ ଯୁବକ ଆର୍ ଯୁବତୀମାନଙ୍କନୁ ଦରଖାସ୍ତ ଆହ୍ୱାନ କରାଯାଉଛେ। ଏଥିର୍ଲାଗି ଯୋଗ୍ୟତା ହେଲା କିସାନ ସାହିତ୍ୟ ଆର୍ ସଂସ୍କୃତି ବିଷୟଥି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ। କିସାନ ଉପଭାଷାଥି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବାର ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବାର କଥା। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ଭିତରେ ହୋଇଥିବାର ଦରକାର। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜଥି ନିଜର ନାଁ, ଠିକନା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଆର୍ ମୋବାଇଲ୍ ନମ୍ବର ସାଙ୍ଗେ ଆଧାର ନମ୍ବର ଆଦି ବିବରଣୀ ଦେଇକରି ଇମେଲ୍ ଆଇଡି sambalpur.co@gmail.com ଥି ଆବେଦନ କରିପାରିବେ, ନାଇଲେ ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସାଙ୍ଗେ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ଯୋଡ଼ି କରି ବୟସ, ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଲାଗି ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ଯୁଡ଼ବେ। ନିର୍ଦ୍ଧାରିତ ଫି ବାବଦକେ ପ୍ରାର୍ଥୀ ବା ପ୍ରାର୍ଥିନୀକେ 225 ଟଙ୍କା ଆଉର୍ ଶତକଡ଼ା 18% GST ସାଙ୍ଗେ ମୋଟ 266 ଟଙ୍କା ଖାଲି NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7 ଫେର୍ଘା କହୁଛେ 1086170525 7 IFSC କୋଡ୍ SBIN 00000059 ଆଉ ଘେ କହୁଛେ IFSC କୋଡ୍ SBIN 00000059 ଥି ଜମା କରବେ। ଆଉ ଆବେଦନ ପତ୍ରଥି ଟ୍ରାନ୍ଜାକ୍ସନ୍ ନମ୍ବର ଆଉ ତାରିଖ ଦର୍ଶାବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କି ଉଞ୍ଝା କେନ୍ସି ଆକାରଥି ଫି ଗ୍ରହଣୀୟ ନୁହେଁ। ଆବେଦନ କରବା ଠିକନା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର, ପିନ୍କୋଡ଼୍ ହେଲା 7680001। ଆବେଦନ କରବାର ଶେଷ ତାରିଖ 15 ଅଗଷ୍ଟ 2026। ଫେର୍ଘାଏ କହୁଛେ ଆବେଦନ କରବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖ୍ବେ ଇଟା ପୁରା ସାମୟିକ କାମ ଆଏ, ଥାଇ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାର୍ଥି କୃତକାର୍ଯ୍ୟ ହୋଇଥିବାର ପ୍ରାର୍ଥୀ ଆର୍ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବା। ସବିଶେଷ ବିବରଣୀ ଲାଗି କେନ୍ଦ୍ର ଟେଲିଫୋନ୍ ନମ୍ବର 0663-241-0961 ଥି ଯୋଗାଯୋଗ କରିପାରିବେ। ଫେର୍ଘା ଟେଲିଫୋନ୍ ନମ୍ବର କହୁଛେ 0663-241-0961। ସୂଚନା ଏତ୍କିରିଥି ସରଲା। ଏଥର ସିନେମା କଥା ଦେଇଥିଲି ମା କୁନୁ ସୋହମ ଆଉ ଶୈଳଭାମାଙ୍କର କଣ୍ଠଥି ସୁନୁନି ଗୀତ। ଗୀତ ରଚନା ସ୍ୱାମୀ ଅରୂପନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣଚନ୍ଦ୍ର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ଏହାଦେ ଆପଣମାନଙ୍କର ଲାଗି ଗୋଟେ ଖାସ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ଆବଶ୍ୟକ ଥିବା କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନାର ଲାଗି ଆଗ୍ରହୀ ଯୁବକ ଯୁବତୀମାନଙ୍କ ନୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିଲାଗି ଯୋଗ୍ୟତା ହେଲା କିସାନ ସାହିତ୍ୟ ଓ ସଂସ୍କୃତି ବିଷୟ ଥି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ, କିସାନ ଉପଭାଷାଟି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତାନ୍ନ ଏତକା ହୋଇଥିବାର ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବା, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର ବୟସ June 2026 20-50 ବଛର ଭିତରେ ହୋଇଥିବାର କଥା, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ରହୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜ ଥି ନିଜର ନାଁ, ଠିକନା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର, ମୋବାଇଲ ନମ୍ଘର ଆଉର୍ ଆଧାର ନମ୍ଘର ଆଦି ବିବରଣୀ ଦେଇକରି ଇମେଲ ଆଇଡି sambalpur.co@gmail.com ଥି ଆବେଦନ କରିପାରିବେ, ନାହିଁଲେ ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସାଙ୍ଗେ ଗୋଟେ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ଯୋଡ଼ୁନ୍। ବୟସ ଆଉ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଲାଗି ଉପଯୁକ୍ତ ପ୍ରମାଣପତ୍ର ଫଟୋକପି ବି ଯୋଡ଼ୁନ୍। ନିର୍ଦ୍ଧାରିତ ଫି ବାବଦକେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଆଉ ଶତକଡ଼ା 18% GST ସାଙ୍ଗେ ମୋଟ 266 ଟଙ୍କା ଖାଲି NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525257 IFSC କୋଡ୍ SBIN 00000059 ଥି ଜମା କରିବେ ଆଉ ଆବେଦନ ପତ୍ର ଥି ଟ୍ରାନ୍ଜାକ୍ସନ୍ ନମ୍ବର ଆଉ ତାରିଖ ଦର୍ଶାବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କି ଉଞ୍ଝା କେନ୍ସି ଆକାର ଥି ଫି ଗ୍ରହଣୀୟ ନୁହେଁ। ଆବେଦନ କରିବା ଠିକନା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର, ପିନ୍କୋଡ୍ ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖବେ ଇଟା ପୁରା ସାମୟିକ କାମ ଆଏ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଆର୍ ସାକ୍ଷାତକାର ଥି କୃତକାର୍ଯ୍ୟ ହୋଇଥିବାର ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବା। ସବିଶେଷ ବିବରଣୀ ଲାଗି କେନ୍ଦ୍ର ଟେଲିଫୋନ୍ ନମ୍ବର 06632410961 ଥି ଯୋଗାଯୋଗ କରିପାରିବେ। ସୂଚନା ଏତିକି ଥି ଶେଷ ହେଲା। ଇହାଦେ ଶୁଣୁନ୍ ସିନେମା ନାରୀ ନୁହେଁ ତୁ ନାରାୟଣୀ ନୁ କୁମାର ବାପିଙ୍କର କଣ୍ଠ ଥି ଏହି ଗୀତ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତ ଶୁଣୁନ୍। ସିନେମା କେହି ଜଣେ ଭଲ ଲାଗେରେ କଣ୍ଠ ଦେଇଛନ୍ ସୋନୁ ନିଗମ ଆଉର୍ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ରଚନା, ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଥିଲା।

ଇନ ଶେଷହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ପ୍ରଚାର କରୁଛୁ ଗୋଟିଏ ହିନ୍ଦୀ ସିନେମା ଗୀତକ୍ରମ ଥି ଜୁଡ଼ୱା କଥା ଚିତ୍ରର ଗୀତ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ। କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍, କଣ୍ଠ ଦେଇଛନ୍ କୁମାର ସାନୁ ଆଉର କବିତା କୃଷ୍ଣମୂର୍ତ୍ତି।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରି ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

0: ଶୁଣିଥିଲେ ପୂର୍ଣ୍ଣିମା ଆର୍ ଅନୁମାଲିକ ଗାଇଥିବାର ଗୀତଟା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଶୁଣୁଛନ୍ ଗୋଟିଏ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ କ୍ରମଥି ଜୁଡ଼ୱା ସିନେମାର ଗୀତମାନେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଇହାଦେ ଶୁଣନ୍ ଜୁଡ଼ା ସିନେମାର ଆର୍ ଗୋଟେ ଗୀତ ଗାଇଛନ୍ କୁମାର ସାନୁ ଆର୍ କବିତା କୃଷ୍ଣମୂର୍ତ୍ତି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ କ୍ରମ ଥି ଜୁଡ଼ୁଆ ସିନେମାର।

ଶୁଣୁଥିଲେ ଅନ୍ୟ ମଲ୍ଲିକ ଗାଇଥିବାର ଗୀତଟା। ଇହାଦେ ଶୁଣୁନ୍ କାର୍ଯ୍ୟକ୍ରମର ଶେଷେ ଅଭିଜିତ୍ ଆର୍ ପୂର୍ଣ୍ଣିମା ଗାଇଥିବାର ସିନେମାର ଏ ଗୀତଟା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଶୁଣୁଛନ୍ କେତେଟା ସମ୍ବଲପୁରୀ ଗୀତ। ଇହାଦେ ଶୁଣୁନ୍ ପୀତାମ୍ବର ପୁଟେଲ ଗାଇଥିବାର ଗୀତମାନେ। ପହିଲା ଶୁଣୁନ୍ ଏ ଗୀତଟା ଲେଖିଛନ୍ ନୃସିଂହ ପ୍ରସାଦ ଗୁରୁ।

0: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷ ଶୁଣନ୍। କ୍ଷେତ୍ରମଣି ବିଭାରଙ୍କ ଲେଖାନୁ ଏ ଗୀତଟା ଗାଇଛନ୍ ପଙ୍କଜିନୀ କୁରୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା

ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ବାରଗୀତଟା ଆପଣମାନେ ଶୁଣୁଥିଲେ କେତେଟା ସମ୍ବଲପୁରୀ ପଙ୍କଜନୀ ଗୁରୁ ଗୀତମାନଙ୍କୁ ଲେଖିଥିଲେ ବିରଞ୍ଚି ନାୟକ, ଚକ୍ରଧର ମେହେର, ନୃସିଂହ ପ୍ରସାଦ ଗୁରୁ, ସତ୍ୟ ନାୟକ, କ୍ଷେତ୍ରମଣି ବିଭାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତକେ ନେଇକିରି ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଝରକା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥୀ

0: ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107052577 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107052577 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: শ্রোতা বন্ধু, আমার সবদিনিয়া কার্যক্রম খোলা জরকাকে শেষ করবার সময় আসি গলান। কার্যক্রম শেষে শুনুন গর্ব সিনেমার গীতটা গাইছেন অদিত নারায়ণ আর শ্রেয়া ঘোষাল, লিখেছেন জলি শেরওয়ানি, সুরেশ অজিছেন সাজিত বজিত।

ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, କୋଟି କୈବଲ୍ୟନାଥ ନୀଳାଚଳ ନିବାସୀ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା କଥା ଯେତେବେଳେ ଶୁଣିଲେ କହିଲେ ବି ମନ ଭରେ ନା। ସେଇ ପୂର୍ଣ୍ଣ ପୁରୁଷଙ୍କର ପତିତ ପାବନ ଯାତ୍ରାର ସମୟ ବର୍ତ୍ତମାନ ଚାଲିଛି। ଏହି ସମୟରେ ମନେ ପଡ଼େ ତାଙ୍କରି କେତୋଟି ରୀତିନୀତି, ଯାହାକି ଆମକୁ ମାନବ ଜୀବନରେ କେମିତି ମନୋଭାବ ପୋଷଣ କରି ବଞ୍ଚିବାର ଅଛି ସେହି ବାଟ ବତାଏ। ଆଜି କଥା ହେବା ସେଇ ଲୀଳାମାଙ୍କର ଲୀଳା ବିଷୟରେ କିଛି। ତେବେ କଥା ତ ହେବା ଆଗକୁ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା କଥାଚିତ୍ର ଲଗାଣର ଏହି ଗୀତଟି। ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରହମାନ।

ମଣିମା ପୁଣି ବାହାରି ଯାଆନ୍ତି ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଭାଇ ଭଉଣୀ ଓ ଚକ୍ରରାଜଙ୍କ ସହ ଜନ୍ମବେଦୀକୁ କଥା ଦେଇଥିଲେ ମା ଗୁଣ୍ଡିଚାଙ୍କୁ ପ୍ରତ୍ୟେକ ବର୍ଷ ଆସିବି ଆଡ଼ପ ମଣ୍ଡପରେ ବିଜେ ହୋଇ ଗଲାବେଳେ ମାଉସୀ ମାର ପୋଡ଼ପିଠାକୁ ଶରଧାରେ ଖାଇବି। ଏ ନବଦିନାତ୍ମକ ଯାତ୍ରା ସମୟରେ ଜଗତର ଜୀବଙ୍କୁ ଦର୍ଶନ ଦେବି ରଥରେ। ଆଉ ଏଯାବତ୍ ସେ କଥା ରଖି ଆସୁଛନ୍ତି ବିଶ୍ୱନିୟନ୍ତା ଯେଉଁଠି କଥା ଦେଇ ସେ କଥା ନିଭାନ୍ତି ସେଠି ଆମେ ମଣିଷମାନେ ଆପଣାର ପରିଜନଙ୍କୁ କଥା ଦେଇ ନିରାଶ କରିବାଟା କ'ଣ ଠିକ୍ ଭାବିଲେ ଦେଖି ପୁଣି କଥା ହେବା ଆଗକୁ। ଏଥର ଶୁଣନ୍ତୁ କଥାଚିତ୍ର ଅମର ପ୍ରେମର ଏହି ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆଣ୍ଟି ପରମାନ।

ବଡ଼ ଠାକୁର ଭଉଣୀ ସୁଭଦ୍ରା ଆଉ ସୁଦର୍ଶନଙ୍କ ସହିତ ପ୍ରଭୁ ସେଟା ମୌଜରେ ମାଉସୀ ଘରେ ଏଣେ ସଂସାର ପାଳିନୀ ପଡ଼ିଦାତ୍ରୀ ମା କମଳିନୀ ଅଭିମାନ କରନ୍ତି। ଦିନକର କଥା ଦେଇ ଏଯାଏ ଲେଉଟି ନାହାନ୍ତି ବୋଲି ମା ଲକ୍ଷ୍ମୀ ହୀରାଗୌରୀ ସାହି ବାଟେ ଆସନ୍ତି, ପ୍ରଭୁଙ୍କୁ ଟିକିଏ ଦେଖିଦେଇଯିବେ। ଏ ନନ୍ଦିଘୋଷକୁ ଟିକିଏ ତାଗିଦ କରି କହିବେ ଯେ ସେ ଏକାଏ ଆଣିଛନ୍ତି ମହାପ୍ରଭୁଙ୍କୁ। ହେରା ପଞ୍ଚମୀ ଦିନ ଗଲାବେଳେ ତରତରରେ ମା ନାକ ଗୁଣାଟିକୁ ହଜେଇ ଦିଅନ୍ତି, ଫେରିଯାଆନ୍ତି। ସେଇ ବାଟ ସେ ଲାଗି ହେଲା ନାକଚଣା ଦ୍ୱାର, ଘରଣୀ ରାଗତ ଚୁଲି ମୁଣ୍ଡରେ ଅଛି କଥାରେ। ରୋଷଘର ଚୁଲି ଭାଙ୍ଗି ମା ଅଭିମାନ କରନ୍ତି, କେତେ ସୁନ୍ଦର ଭାବରେ ସ୍ୱାମୀ ଉପରେ ହକ୍ ଜାହିର କରନ୍ତି ପ୍ରଭୁ ହୃଦୟର ପାଟଣାଣୀ ଦେବୀ କମଳିନୀ। ଆସନ୍ତୁ ଏଥର ଶୁଣିବା କଥାଚିତ୍ର ଆଦିପୁରୁଷର ଏହି ଗୀତଟି। ଗୀତରେ ପାଇଁ କଣ୍ଠଦାନ କରିଛନ୍ତି ସଚେତ ଟଣ୍ଡନ ଏବଂ ପରମ୍ପରା ଟଣ୍ଡନ। ଗୀତ ରଚନା ମନୋଜ ମୁନ୍ତାସିର, ସଙ୍ଗୀତ ସଚେତ ପରମ୍ପରା।

ଦଶମୀ ଦିନ ପ୍ରଭୁ ଲେଉଟନ୍ତି ଶ୍ରୀମନ୍ଦିର ଅଭିମୁଖେ। ରଥ ସିଂହଦ୍ୱାରରେ ଲାଗି ହେଲେ ସେଇଠି ପୁଣି ଅଧରପଣା ନୀତି ସମ୍ପନ୍ନ ହୁଏ। ଅଶରୀରରେ ଥାଇ ମୁକ୍ତି ଅଭିଳାଷ ରଖି ଯେଉଁମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତି ତାଙ୍କରି ମୁକ୍ତି ସକାଶେ ଏ ନୀତି ବହୁ ଆଡ଼ମ୍ବରରେ ପାଳନ ହୁଏ। ସୁନାବେଶରେ ଚତୁର୍ଦ୍ଧାମୂରତି କୁ ଦର୍ଶନ କରି ତୃପ୍ତ ହୁଅନ୍ତି ଜଗତ ଜନ। କାଳିଆ ସୁନାର ଭାବରେ ଏମିତି ବୁଡ଼ି ଯାଆନ୍ତି ଯେ ଅପଲୋକ ଆଖିରେ ଆଖି ମିଶିଯାଏ। ସେହି ଚକା ଆଖିକୁ ଦେଖି ଭକ୍ତର ଆଖିରୁ ବୋହିଯାଏ ଭାବରସ। ଆସନ୍ତୁ ଏଥର ଶୁଣିବା କଥାଚିତ୍ର ନୀଲକମଲର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ସାହିଲ ଲୁଧିଆନ୍ଵି, ସଙ୍ଗୀତ ରବି।

ନୀଳାଦ୍ରୀ ବିଜେ ସମୟରେ ମଣିମା ମାନଭଞ୍ଜନ କରନ୍ତି ମହାଲକ୍ଷ୍ମୀଙ୍କର ରସଗୋଲା ଦେଇ। ପ୍ରଭୁଙ୍କର ସୂକ୍ଷ୍ମ ସମ୍ବାଦର ସାକ୍ଷୀ ରୁହନ୍ତି ଗଜପତି। ମା ଅନୁମତି ଦେଲା ପରେ ହସି ହସି ଶ୍ରୀମନ୍ଦିରକୁ ବିଜେ କରନ୍ତି ବ୍ରହ୍ମାଣ୍ଡପତି। ଭାଇ ଭଉଣୀର ସ୍ନେହ, ଘରଣୀଙ୍କର ରାଗରୁଷା, ମାନ ଅଭିମାନ, ଏହିସବୁକୁ ଆମ ଓଡ଼ିଆଙ୍କ ମୌଡ଼ମଣି କାଳିଆ ଠାକୁର ଯେତେବେଳେ ଆଦରି ନିଅନ୍ତି, ଆମେ କ'ଣ ଆମ ସମ୍ପର୍କମାନଙ୍କୁ ସେମିତି ଭାବର ବନ୍ଧନରେ ବାନ୍ଧିପାରିବା ନାହିଁ। ଆସନ୍ତୁ ସମସ୍ତଙ୍କୁ ଆପଣାର କରି ଭାବର ଡୋରରେ ବାନ୍ଧି ସୁନ୍ଦର ଆଉ ସୁଖୀ ଜୀବନ ଜିଇଁବାର ପ୍ରୟାସ କରିବା। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଯୋଧା ଅକବରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବେଲା ସିନ୍ଧେ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରେହମାନ।

0: சுனில் கெதுடி, சுகம சங்கீதா, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:20 ହେବାକୁ ଯାଉଛି। ଆରମ୍ଭ ହେବାକୁ ଯାଉଛି ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜିର କଥାବାର୍ତ୍ତାର ବିଷୟ ରହିଛି ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା। ଏ ବିଷୟରେ ଆପଣମାନଙ୍କର ପ୍ରଶ୍ନର ଉତ୍ତର ଦେବେ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ। କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ବିଂ, ସହଯୋଗିତା କୈବର୍ତ୍ତ ସାହୁ, ବୈଷୟିକ ସହାୟତା କୁନାଲ ମହାପାତ୍ର ଏବଂ ସୁରେଖା ଛତ୍ରିଆ। ସିଧାସଳଖ କଥା ହେବା ପାଇଁ ଆମ କେନ୍ଦ୍ରର ଫୋନ୍ ନମ୍ବର 0663241123 ଏବଂ 0663241120 ଆପଣମାନେ ଫୋନ୍ କରନ୍ତୁ। ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ନେଇଯାଉଛୁ ଆପଣମାନଙ୍କୁ ଆମର ଟକ୍ ଷ୍ଟୁଡିଓକୁ।
1: ଶ୍ରୋତାବନ୍ଧୁ ନମସ୍କାର। ସ୍ୱାସ୍ଥ୍ୟ ସମ୍ପର୍କିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟରର ସିଧା ପ୍ରସାରଣକୁ ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆଜିର ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା। ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ବର୍ତ୍ତମାନ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଯେଉଁ ବୁର୍ଲାରେ ଅଛି, ସେଠିକାର ଶଲ୍ୟ ଚିକିତ୍ସା ବିଭାଗର ବିଭାଗୀୟ ମୁଖ୍ୟ, ଯିଏକି ଅବସର ନେଇସାରିଲେଣି, ଅବସରପ୍ରାପ୍ତ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ। ତେବେ ଶ୍ରୋତାବନ୍ଧୁ, ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା ସମ୍ପର୍କରେ କିମ୍ବା ସାଧାରଣ ଭାବରେ ଏହି ସର୍ଜରୀ ସମ୍ପର୍କରେ ପ୍ରଶ୍ନ ପଚାରି ଯଦି ଡାକ୍ତରଙ୍କର ପରାମର୍ଶ ନେବା ପାଇଁ ଚାହାନ୍ତି, ତେବେ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241123 କିମ୍ବା 0663241240 ଫୋନ୍ କରି ପରାମର୍ଶ ନେଇପାରିବେ। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ, 0663241123

0: କିମ୍ବା 0663-2411-240 ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ତେବେ ଡାକ୍ତର ନାୟକ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ସାର୍ ଆଜିର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ। ତ ଶ୍ରୋତାମାନେ ଫୋନ୍ କରିବା ଆରମ୍ଭ କରିଦେଲେଣି, ସେମାନଙ୍କର କଲ୍ ଗ୍ରହଣ କରିନେବା ଏବଂ କ'ଣ ସବୁ ପ୍ରଶ୍ନ ରହିଛି ତାଙ୍କର ସେ ଉପରେ ଆପଣ ଦୟାକରି ଉତ୍ତର ରଖିବେ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ। ହ୍ୟାଲୋ ହଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ କିଏ କହୁଥିଲେ?
2: ହଁ ଆଜ୍ଞା ନମସ୍କାର।
0: ହଁ ନମସ୍କାର,
2: ମୁଁ ବରଗଡ଼ କଟାପାଲିରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ, ଆମର ଏଇ କାର୍ଯ୍ୟକ୍ରମରେ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଉପସ୍ଥିତ ଅଛନ୍ତି। କ'ଣ ପ୍ରଶ୍ନ ପଚାରିବା ପାଇଁ ଚାହିଁବେ?
2: ଆଜ୍ଞା ଡକ୍ଟର ଆଜ୍ଞାଙ୍କୁ ମୋ ନମସ୍କାର।
1: ନମସ୍କାର ନମସ୍କାର
2: ଆଜ୍ଞା, ଆଜି ଯୋଉ ପ୍ରଶ୍ନ ବିଷୟବସ୍ତୁ ଅଛି ତ ସେଇଥିରୁ ବି ମୁଁ ସେଇଥିରୁ ଆରମ୍ଭ କରିବି ମୋ ପ୍ରଶ୍ନଟା। ତ ଆମେ ସମସ୍ତେ ଆମର ଯେତେ ବି ଆମ ଜୀବନରେ ଯାହା ବି ଦୁଃଖ ଆସେ ଏମିତି ଘଟଣା ତ ଆମେ ଅସ୍ତ୍ରୋପଚାର କରୁ ବା ଅପରେସନ ହଉ, ତ ସେ ଅସ୍ତ୍ରୋପଚାର ଆଗରୁ ଯୋଉ ପ୍ରସ୍ତୁତି ବର୍ତ୍ତମାନ ଯୋଉ ପ୍ରଶ୍ନ ଅଛି ତ କେମିତି ଆମେ ସବୁ ପ୍ରସ୍ତୁତି କରିପାରିବା, ତାପରେ ଅସ୍ତ୍ରୋପଚାର ପରେ ଆପଣଙ୍କର ପ୍ରଶ୍ନର ମୁଁ ସେ ପ୍ରଶ୍ନ କରୁଛି। ତ ତାପରେ ଆମେ କେମିତି ସେ ଅସ୍ତ୍ରୋପଚାର ଯେ ହୋଇଥିବା ସେଥିପ୍ରତି ଧ୍ୟାନ ଦେବା, କେମିତି ଯତ୍ନ ନେବା, ସେଇଟା ହିଁ ଆପଣ କହନ୍ତୁ ପ୍ରଥମେ।
1: ଶୁଣନ୍ତୁ ଆଜ୍ଞା, ଅସ୍ତ୍ରୋପଚାର ଜେନେରାଲ ଅସ୍ତ୍ରୋପଚାର କହିଲେ ଅଲଗା ଜିନିଷ, ତାପରେ ସ୍ପେସିଫିକ ଅସ୍ତ୍ରୋପଚାର କହିଲେ ଅଲଗା ଜିନିଷ। ଆପଣଙ୍କର ପୂର୍ବରୁ ଯାହା ମୁଁ କହୁଛି, ଦେଖନ୍ତୁ ଅସ୍ତ୍ରୋପଚାର କରିବା ପୂର୍ବରୁ ଜଣେ ରୋଗୀର ସମ୍ପୂର୍ଣ୍ଣ ସେ ତାର ବ୍ଲଡ୍ ପାରାମିଟର ନର୍ମାଲ ଥିବା କଥା, ଧରି ନିଅନ୍ତୁ ହିମୋଗ୍ଲୋବିନ ନର୍ମାଲ ଥିବା କଥା, ନହେଲେ ଅସ୍ତ୍ରୋପଚାର ସେ କରିପାରିବ ନାହିଁ ମାନେ ସହିପାରିବ ନାହିଁ। ତାର ବ୍ଲଡ୍ ପ୍ରେସର ଠିକ୍ ଥିବା କଥା, ତାର ହାର୍ଟ ନିଶା ଔଷଧ ଗ୍ରହଣ କରିବା ପାଇଁ ଯଥେଷ୍ଟ ଠିକ୍ ଥିବା କଥା, ଏବଂ ଅନ୍ୟ ପ୍ରକାର ଶରୀରରେ କୌଣସି ପ୍ରକାର
0: ଜଟିଳ ସମସ୍ୟା
1: ଜଟିଲ ସମସ୍ୟା ନଥିବା କଥା, ଯାହା ପାଇଁ କି ନିଶା ଦେବା ପାଇଁ ସୁବିଧା ହେବ ଏବଂ ସେ ତାପରେ ହିଁ ସର୍ଜରୀ କରାଯାଇପାରିବ।
2: ଆଜ୍ଞା, ମୁଇଁ ଏବେ ମୁଁ ଅପରେସନ ହେଇଥିଲି ମୋ ନିଜ କଥା, ମୋ ହାତ ଅପରେସନ ହେଇଥିଲି 5-6 ମାସ ଆଗରୁ, ତ ହାତ ଭାଙ୍ଗି ଯାଇଥିଲା ତ ହାତ ଅପରେସନ ହେଇଥିଲି। ତ ମୋର ଅପରେସନ ଆଗରୁ ସବୁ ଟେଷ୍ଟ ହେଲା, ତ ମୋର ଟିକେ ବ୍ଲଡ୍ ହିମୋଗ୍ଲୋବିନ ଟିକେ କମ୍ ଥିଲା, ତ ସେଥିରେ କିଛି ଅସୁବିଧା ହବ ନାହିଁ କହିଲେ ଡକ୍ଟର, ଆଉ ଅପରେସନ ବି ହେଇଥିଲା।
1: କେତେ କମ୍ ଥିଲା?
2: 8 ପଏଣ୍ଟ ଥିଲା।
1: 8 ପଏଣ୍ଟ ରେ କରିହବ ଇମର୍ଜେନ୍ସି ଅପରେସନ କରିହବ? 8 ପଏଣ୍ଟ ରେ ଇମର୍ଜେନ୍ସି ଅପରେସନ ଗୁଡାକ, ଆପଣ ତ ହାଡ଼ ଭାଙ୍ଗିଥିଲା ମାନେ ଇମର୍ଜେନ୍ସି ଜିନିଷ, ଇମର୍ଜେନ୍ସି କରିହବ, କିନ୍ତୁ ଯେଉଁଟା ରେଗୁଲାର ଯେଉଁଟା ଅପରେସନ କରିବା କଥା ସେ ଜାଗାରେ 10ରୁ ଉପରେ ରହିବା ନିହାତି ଜରୁରୀ।
0: ତ ମ୍ୟାଡମ୍ କ'ଣ ପ୍ରଶ୍ନ ରହିଛି ଆଉ?
2: ହଁ ଆଜ୍ଞା, ତାପରେ ଯତ୍ନ, ତାପରେ ମୋ କଥା କହୁଛି, ଅପରେସନ ମୋର ସରିଲା, ତାପରେ ଷ୍ଟିଚ୍ ବି ଖୋଲିଲି, ତାପରେ ଡାକ୍ତରଙ୍କ ପରାମର୍ଶ ବି କରିଥିଲି, କିନ୍ତୁ ଏବେ ମୋର ହାତଟା ପୁରା ସିଧା ହେଇନି, ତ ସେଥିପାଇଁ କ'ଣ ଯତ୍ନ ନେବାକୁ ହେବ? ଯାହା ବି ଫିଜିଓଥେରାପି ମୁଁ ମୋ ନିଜ ନିଜ ଅଭ୍ୟାସ ଡକ୍ଟର ଆଜ୍ଞା ବତେଇଥିଲେ, ତ ପୁରା ତଥାପି ସିଧା
1: ନାଇଁ। ଦେଖନ୍ତୁ ଆଜ୍ଞା, ଆପଣଙ୍କର ଅସ୍ଥିର ଅପରେସନ କରାହେଇଯାଇଛି
2: ଆଜ୍ଞା,
1: ହେଲା। ଆପଣ ଯଦି କହୁଛନ୍ତି ମକା ଅଛି, ଆପଣ ଯେ ଆପଣଙ୍କ ଯାହା ପାଖରୁ ଅପରେସନ କରାଇଥିଲେ ଆପଣ ତାଙ୍କୁ ଯାଇକି ଟିକେ ପଚାରନ୍ତୁ, ଦେଖାନ୍ତୁ, ସେ ଆପଣଙ୍କୁ ଉପଯୁକ୍ତ ଆଡ଼ଭାଇସ୍ ଯେଉଁଟା ଦେବେ ସେ, ହଁ ତାଙ୍କ ପାଖରୁ ହିଁ ଆଡ଼ଭାଇସ୍ ନିଅନ୍ତୁ।
2: ହଁ ସେ ଆଜ୍ଞା କହିଥିଲେ କି ଆଉ ତ କିଛି ଆସିବାକେ ପାଇଁ ମତେ କହିନଥିଲେ, କିନ୍ତୁ ମୁଁ ଯିବା କଥା ତାଙ୍କୁ।
1: ହଁ ଯିବା
0: କଥା, ତ ଭଲ ହେବ ଆପଣ ତାଙ୍କ ପାଖକୁ ଯାଇକି ତାଙ୍କୁ ଥରେ ଆପଣଙ୍କର କଥାଟା କହିଲେ, ଯାହା ପରାମର୍ଶ ଦେବି ତାକୁ ହିଁ ଆପଣ ଗ୍ରହଣ କରିଲେ ଠିକ୍ ହେବ। ହଁ ତ ଧନ୍ୟବାଦ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ମ,
2: ଧନ୍ୟବାଦ।
0: ନମସ୍କାର। ହଁ ତ ଯେମିତିକି ସାର୍ ଆମେ ଗୋଟେ ଶବ୍ଦ ଯଦି ଶୁଣିବା, ହଁ ଆଉ ଜଣେ ଶ୍ରୋତା ଫୋନ୍ କରିଲେଣି, ନେଇଯିବା। ହ୍ୟାଲୋ
3: ନମସ୍କାର।
0: ହ୍ୟାଲୋ
3: ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ ଆଜ୍ଞା?

0: ଆଜ୍ଞା ଆଉ ଥରେ କହିବେ ଦୟାକରି।
1: ଲକ୍ଷ୍ମଣ ଗ୍ରାମ ସୁନାପୁରରୁ।
2: ଭଲ ବୁଝୁନି,
0: ହଁ ନାଁଟା କ'ଣ କହିଲେ କି?
1: ଲକ୍ଷ୍ମୀ ନାରାୟଣ ବାଘ।
0: ଆଚ୍ଛା ଲକ୍ଷ୍ମୀ ବାବୁ,
1: ଆଜ୍ଞା
0: ହଁ ପ୍ରଶ୍ନ କ'ଣ ରହିଛି?
1: ଜଣାନ୍ତୁ ଆଜ୍ଞା, ଟିକେ ବୁଝିହେଲାନି
0: ଟପିକ୍ଟା, ଯେ ଆମର ସର୍ଜରୀ ସମ୍ପର୍କିତ ପ୍ରଶ୍ନ ଯଦି କିଛି ପଚାରିବା ପାଇଁ ଚାହିଁବେ ପଚାରିପାରିବେ। ଅସ୍ତ୍ରୋପଚାର ତା ପୂର୍ବ ତା ପରବର୍ତ୍ତୀ ସାବଧାନତା କେମିତି ନେବା, ଏବଂ ସେଇ ଅପରେସନ୍ ସମ୍ପର୍କିତ ସର୍ଜରୀ ସାଧାରଣ ଭାବରେ କେମିତି କରାହୁଏ ସେଇ ଉପରେ ଯଦି ପ୍ରଶ୍ନ ପଚାରିବେ ସାର୍ ଉତ୍ତର ଦେବେ।
1: ଆଜ୍ଞା ନମସ୍କାର ଡକ୍ଟର। ଆଜ୍ଞା
2: ହଁ ହଁ
0: ପଚାରନ୍ତୁ।
1: ଆଜ୍ଞା ପ୍ରଶ୍ନ ମୋର ହଉଛି ଆଜ୍ଞା,
2: ହଁ
1: ଯଦି ଆମର ଜଣେ ଆମର ଜଣେ ଗ୍ରହଣ ଖଣିଆ ଜଣେ ବୋଲୁଛନ୍, ତାକୁ ଅପରେସନ ମାଧ୍ୟମରେ ଏଇଟା କରାଯାଏ ଯେ ସର୍ଜରୀ ମାଧ୍ୟମରେ ହେଇପାରିବ କି ନାହିଁ?
2: ହେଇପାରିବ, ହେଇପାରିବ, ହାରିପାରିବ, ଆରାମସେ ହେଇପାରିବ, ହେଇପାରୁଛି।
1: ଅପରେସନ ଦରକାର କରିବ ନା ସର୍ଜରୀ ହେଇପାରିବ?
2: ସେଇଟା ତ ଅପରେସନଟା ସର୍ଜରୀ କହନ୍ତି ଭାଇ।
1: ଆଜ୍ଞା ମାନେ ସେଟା ପୁରା କ୍ଲିଅର ଆସିଯିବ? ଆଜ୍ଞା
2: ପୁରା କ୍ଲିଅର ଆସିଯିବ।
1: ଆଉ ଯଦି ଆମର
2: କହନ୍ତୁ
1: କେଉଁ କେଉଁ ଜିନିଷ ସର୍ଜରୀ ହେଇପାରିବ? ଆଜ୍ଞା
2: କେଉଁଠି ବୁର୍ଲାରେ ବି ହେଉଛି, ବୁର୍ଲାରେ ବି ହବ, ହେଇପାରିବ।
1: ଆଜ୍ଞା
2: ହଁ
1: ଆଉ ଆମର କ୍ୟାନ୍ସର ସର୍ଜରୀ ବି ହେଇପାରୁଛି? ଆଜ୍ଞା
2: ହଁ କ୍ୟାନ୍ସର ବି ହେଉଛି।
1: ଆଉ କଣ କଣ ହଉଛି ଆଜ୍ଞା?
2: ସବୁ ସବୁ
0: ଆପଣଙ୍କର କଣ ଅସୁବିଧା ରହିଛି?
2: କଣ
0: ସେଇଟା ପଚାରନ୍ତୁ,
1: କିଛି ଅସୁବିଧା ନାହିଁ, ଆମେ ଜାଣିବାକୁ
2: ଚାହୁଁଛୁ। ସବୁ ହଉଛି
0: ଠିକ ଠିକ
2: ହଁ
0: ଠିକ ଅଛି।
1: ଦିଅନ୍ତୁ ମୋର ଗୋଟେ ଆମର ନିଷେଧର ଦନ୍ତ ଟିକେ ଉପରେ ଚେଢ଼ା ହେଇଛି, ସେଟା ସର୍ଜରୀ
2: ହଁ ହେଇପାରିବ, ସେଟା ଡେଣ୍ଟାଲ ବିଭାଗରେ କାମ ହେବ, ଡେଣ୍ଟିଷ୍ଟ କରିବେ ସେଟା।
1: ଆଜ୍ଞା
2: ଡେଣ୍ଟାଲ ବିଭାଗ ବି ଅଛି।
1: ଆଜ୍ଞା
0: ହଁ ଧନ୍ୟବାଦ ଲକ୍ଷ୍ମୀ ବାବୁ। ହଁ ନମସ୍କାର। ତ ଯେମିତି ସାର୍ ଆମେ ଗୋଟେ ଶବ୍ଦ ଶୁଣିବା କି ଅପରେସନ କହିଲେ ବେଳେବେଳେ ଡର ମାଡ଼ିଯାଏ ଯେ ଅପରେସନଟା ହେଇଯିବ କେମିତି କ'ଣ ହବ, ସମସ୍ତେ ଡରନ୍ତି। କିନ୍ତୁ ବର୍ତ୍ତମାନ ଆଧୁନିକ ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ଅନେକ ଶଲ୍ୟ ଚିକିତ୍ସା ସୁରକ୍ଷିତ ଏବଂ କମ୍ ବେଦନାଦାୟକ ବୋଲି ମଧ୍ୟ କୁହାଯାଉଛି, ଏବଂ ଶୀଘ୍ର ଆରୋଗ୍ୟ ମଧ୍ୟ ହୋଇଯାଉଛନ୍ତି ଏକଥା ମଧ୍ୟ କୁହାଯାଉଛି। ଏବଂ ସେ ସମ୍ପର୍କରେ ଯେଉଁ ଶଲ୍ୟ ଚିକିତ୍ସକ ଅଛନ୍ତି ସେ ହିଁ ରୋଗ ନିର୍ଣ୍ଣୟ କରନ୍ତି ଏବଂ ଅପରେସନ୍ ଏବଂ ତା ପରବର୍ତ୍ତୀ କିଭଳି ଭାବରେ ଯତ୍ନ ନିଆହେବ ସେ କଥା ମଧ୍ୟ ପରାମର୍ଶ ଦେଇଥାନ୍ତି। ଆଉ ସାଧାରଣ ଭାବରେ ଆମେ ଯଦି ଦେଖିବା ଯେ ଶଲ୍ୟ ଚିକିତ୍ସାରେ ଯେମିତିକି ହାର୍ନିଆ ଅଛି, ଆପେଣ୍ଡିକ୍ସ ଅଛି, ପିତ୍ତଥଳିରେ ଯେଉଁ ପଥର ଥାଏ ଯେଉଁ ଗାଲ୍ ବ୍ଲାଡର୍ କୁହାଯାଉଛି, ତାପରେ ବିଭିନ୍ନ ଥାଇରଏଡ୍ ଜନିତ ଥାଇରଏଡ୍ ସମ୍ପର୍କିତ ଅଛି, ପାଇଲ୍ସ ଅଛି, ଏମିତି ଅନେକ ରୋଗ ମଧ୍ୟ ରହିଛି, ଏବଂ ସେଥିରେ ହିଁ ଏଇ ଅପରେସନଟା
2: ସବୁ ରୋଗର ଅପରେସନ ପୂର୍ବର କ'ଣ କ'ଣ ପ୍ରିପାରେସନ ହବ, ତାପରେ ଅପରେସନ ପରେ କ'ଣ କ'ଣ ପ୍ରିକସନ ନିଆଯିବ ସବୁ ଅଲଗା।
0: ତ ସାର୍ ଏଭଳିଆ ଯଦି ଆମେ ଦେଖିବା ଯେ ଯେଉଁ ପଥର ବେମାରୀ ବୋଲି କହୁଛନ୍ତି ଆମେ ସାଧାରଣ ଗଲବଡ଼ ଷ୍ଟୋନ୍ରେ, ଏହା ପ୍ରାୟତଃ ଦେଖାଯାଏ ଏବଂ ସେଇଟା
2: ଆଜିକାଲି ଗଲବଡ଼ ଷ୍ଟୋନ୍ ଡିଜିଜ୍ ବହୁତ କମନ୍ ହେଇଗଲାଣି।
0: ଆଜ୍ଞା
2: ଆମେ ଯେତେବେଳେ କି ପାଠ ପଢ଼ୁଥିଲୁ ଆମ
0: ଆପଣଙ୍କ
2: ସମୟରେ କଥା,
0: ଆଜ୍ଞା
2: ସେହି ସମୟରେ ଗଲବଡ଼ ଷ୍ଟୋନ୍ ଏତେ କମନ୍ ନଥିଲା, ଆଜିକାଲି ବହୁତ କମନ୍ ହେଇଗଲାଣି ଏକ ନମ୍ବର। ଦୁଇ ନମ୍ବର, ସେ ସମୟରେ ଗଲବଡ଼ ଷ୍ଟୋନ୍ ଚିହ୍ନି ପାରିବା ପାଇଁ ଯେଉଁ ପ୍ରକାର ଇନଭେଷ୍ଟିଗେସନ୍ ଥିଲା ସେ ଇନଭେଷ୍ଟିଗେସନ୍ ବି ଆମେ ବେଶୀ ଚିହ୍ନି ପାରୁନଥିଲି। ଏବେ ଅଲଟ୍ରାସାଉଣ୍ଡ ଯେଉଁଠୁ ଆସିଲା, ଅଲଟ୍ରାସାଉଣ୍ଡରେ ଗଲବଡ଼ ଷ୍ଟୋନ୍ ଚିହ୍ନିବାଟା ବହୁତ ସହଜ, ଅଲଟ୍ରାସାଉଣ୍ଡ ଆସିଲା ପରେ ମଧ୍ୟ ଗଲବଡ଼ ଷ୍ଟୋନ୍ ଆମେ ଚିହ୍ନିବାଟା ବେଶୀ କମନ୍ ହେଇଯାଇଛି। ଯାହା ବି ହଉ ଏବେ ଆମର ଗଲବଡ଼ ଷ୍ଟୋନ୍ ଡିଜିଜ୍ ବହୁତ କମନ୍ ହେଇଯାଇଛି।
0: ଯେ ସାର୍ ସେ ଆମେ ଯେଉଁ ଆଉ ଜଣେ ଶ୍ରୋତା ଫୋନ୍ କଲେଣି ଆମେ ନେଇଯିବା, କ'ଣ ପଚାରୁଛନ୍ତି ଦେଖିଦେବା। ହଁ ହଠାତ୍ ଆମର ଯୋଗାଯୋଗରେ ବିଚ୍ଛିନ୍ନ ହେଲା। ହଁ ପୁଣି ଆଉ ଜଣେ ଶ୍ରୋତା ଫୋନ୍ କଲେ। ହ୍ୟାଲୋ
3: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର,
3: ମୁଁ ବାବୁ ମିର୍ଦ୍ଧା କୁମାର ଜିଲ୍ଲା ଝାରସୁଗୁଡ଼ାରୁ କହୁଛି।
0: ଆଚ୍ଛା ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଅଛନ୍, ଏଠାନେ କ'ଣ ପ୍ରଶ୍ନ ଆପଣଙ୍କର ରହିଛି?
3: ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ଗାଡ଼ି ବାଇକ୍ରୁ ଆକ୍ସିଡେଣ୍ଟ ହେଇଯାଏ, ବ୍ୟାଙ୍କର ତଲା ଗୋଟେ ତାମାନେ ସ୍ପାଇନାଲ କର୍ଡ ହେଇଯାଇଛି ଆଜ୍ଞା, ମାଡ଼ ହେଇଛି ବ୍ୟାଙ୍କର ତଲା, ବେଲେ ଅପରେସନ୍ କରାହେଇଛି ଆଜ୍ଞା ଉପରେ 2020 ମସିହାରେ ଆଜ୍ଞା, ବେଲେ ଆମେ ଖଟୁ ଉଠିନି ପାର୍ବା ଆଜ୍ଞା, ଯେନ ସେ ଅପରେସନ୍ କରାହେଇଛି ଆଜ୍ଞା ସେନୁ ବହୁତ ଆଣ୍ଠୁ ଦରଦ ହଉଛି ଆଜ୍ଞା, ପରେ ପଚାର କାଣା ଆଜ୍ଞା ଯେନ୍ ଆମର ବୁଲା ପାଖେ ହୋଇ ପାରବା କି ଆଜ୍ଞା
2: ଶୁଣ, ଏଟା ସ୍ପାଇନାଲ କର୍ଡର ଅପରେସନ ଯେନ୍ଟା ହେଇଛି କହୁଛନ୍, ଏଟା କେବେ ହେଇଛି ବୋଇଲେ 2020ରେ?
3: 2020 ମସିହାରେ ଆଜ୍ଞା।
2: କେନ୍ଠାନେ କରିଥିଲେ?
3: ଇଟା ଉତ୍କଳ ହସ୍ପିଟାଲ ଭୁବନେଶ୍ୱରରେ।
2: ଭୁବନେଶ୍ୱରରେ କରିଥିଲେ ଆଜ୍ଞା। ସ୍ପାଇନ ଅପରେସନ କରିଲା ପରେ ଯଦି ଇମ୍ପ୍ରୁଭମେଣ୍ଟ କେତେ, ଆପଣ ଇମ୍ପ୍ରୁଭମେଣ୍ଟ କିଛି ହଉଛି? ଚାଲି ବୁଲି ପାରୁଛନ୍ତି? ଗୋଡ ହାତ ଉଠୁଛି?
3: ନାଇଁ ଆଜ୍ଞା, ଧରିଲେ ଚାଲୁଛି ଆଜ୍ଞା। ତାମାନେ ରେଟ ଫେଟ ଆଜ୍ଞା ବୁଝିନି ଗୁଣା ପଡୁଛି ଆଜ୍ଞା।
2: ଆଚ୍ଛା, ସ୍ପାଇନାଲ କର୍ଡର ଅପରେସନ ହେଲା ଉତାରୁ, ଇଞ୍ଜୁରୀ ହେଲା ଉତାରୁ, ସ୍ପାଇନାଲ କର୍ଡଟା ଇଞ୍ଜୁରୀ ହେଇଯାଇସି ବୁଝିଲେ, ବେଲେ ସେ ଇଞ୍ଜୁରୀ ହେଇଗଲା ପରେ ରିକଭରି କରିବା ଲାଗି ଟାଇମ ଲାଗ୍ସି
3: ଆଜ୍ଞା।
2: ସେଥିର୍ଲାଗି ଆପଣ ନ୍ୟୁରୋ ସର୍ଜରୀ ବାଲାଙ୍କର ସାଙ୍ଗରେ କଣ୍ଟାକ୍ଟ ରହୁନ୍, ଯେ ସେ ଆପଣଙ୍କୁ ହଁ କହୁନ୍।
3: ଅଛନ୍
2: ଅଛନ୍, ନ୍ୟୁରୋ ସର୍ଜରୀ ଅଛନ୍, ଡକ୍ଟର ପାଣିଜୋଶୀ ଅଛନ୍ ନ୍ୟୁରୋ ସର୍ଜରୀରେ, ତାଙ୍କର ସଙ୍ଗେ କଣ୍ଟାକ୍ଟ କରୁନ୍, ଆଉ ସେ କହିବେ ଆପଣଙ୍କୁ କାଣା। କେନ୍ତା ଆସ୍ବାକେ ତ ପଡ଼ବା ଆଜ୍ଞା, ସେ ତ ଯାଇ ନା ପାରନ୍ ସବୁ। ହଁ ହଁ, ବୁର୍ଲାରେ ଅଛେ, ନ୍ୟୁରୋ ସର୍ଜରୀ ଅଛେ ବୁର୍ଲାରେ, ଆସୁନ୍ ବୁର୍ଲାରେ ଦେଖା କରୁନ୍, ଆସୁନ୍।
0: ଧନ୍ୟବାଦ ଆପଣ, ଆମେ ଆଶା କରୁଛୁ ଡାକ୍ତରଙ୍କର ସଙ୍ଗେ ଆପଣ ଯୋଗାଯୋଗ କରିକିରି ଆପଣଙ୍କର ଅସୁବିଧାଟା କହିବେ। ସାର୍, ଯେନ୍ତାକି ଆମେ ଆଲୋଚନା କରୁଥିଲା ଯେ ଭିନ୍ ଭିନ୍ ଯେନ୍ ପ୍ରକାରର ଅପରେସନ୍ ଅଛେ, ହେଲେ କେନ୍ କେନ୍ ରୋଗର ଲାଗି ମାନେ ଜେନେରାଲ ଯେନ୍ ସର୍ଜନ ରହିଛନ୍ ସେଟା ଚିକିତ୍ସା କରୁଛନ୍?
2: ଆମେ ଜେନେରାଲ ସର୍ଜରୀରେ
0: ହଁ,
2: ଆଗରୁ ଆମର ସମୟର କଥା ମୁଁ କହୁଛି
0: ସାର୍,
2: ଆମେ ସବୁ ଅପରେସନ୍ କରୁଥିଲୁ ଆମେ ଜେନେରାଲ ସର୍ଜରୀରେ,
0: ଓହୋ
2: ସବୁ କରୁଥିଲୁ ଆମେ। ଇଭିନ୍ ଆମେ ପଢ଼ିଲା ବେଳକୁ ଅର୍ଥୋପେଡ଼ିକ ବି ଆମର ବିଭାଗରେ ଥିଲା, ଅର୍ଥୋପେଡ଼ିକ ବି ଅଲଗା ବିଭାଗ ନାହିଁ ହେଇଛି, କିନ୍ତୁ ଏବେ ସବୁ ଜିନିଷର ଅଲଗା ଅଲଗା ବିଭାଗ ହେଇଯାଉଛି। ବିଭାଗ ହେଇଗଲା ପରେ ସେମାନେ କାମ କଲାବେଳକୁ ଆମେ ସେଇଟା ଛାଡ଼ି ଦେଇଛୁ। ଅଦରୱାଇଜ୍ ଆମେ ଏବେ ବି ଜେନେରାଲ ସର୍ଜରୀ, ଦେଖନ୍ତୁ ପେଟର ଅପରେସନ୍ ଆପଣ ଯେନ୍ତା କହିଲେ, ହାର୍ନିଆ କହିଲେ, ଆପେଣ୍ଡିକ୍ସ କହିଲେ, ହାଇଡ୍ରୋସିଲ୍ କହିଲେ, ପାଇଲ୍ସ ଫିସର୍ ସବୁ କହିଲେ ଆପଣ
0: ଆଜ୍ଞା,
2: ସେଗୁଡ଼ାକ ସବୁ ଆମେ ଜେନେରାଲ ସର୍ଜରୀ କରୁଛୁ। ଗଲ୍ବ୍ଲଡ଼ର ଷ୍ଟୋନ୍ ବି କରୁଛୁ, ଥାଇରଏଡ଼୍ ବି କରୁଛୁ, ଆଉ ସେ ଯେମାନେ ସୁପର ସ୍ପେଶାଲିଷ୍ଟ ଅଛନ୍ ସେମାନେ ବି କରୁଛନ୍
0: ଆଜ୍ଞା ଆଜ୍ଞା,
2: ସେମାନେ ବି କରୁଛନ୍, ଆମେ ଜେନେରାଲ ସର୍ଜନ ବାଲା ବି।
0: ଆଚ୍ଛା ସାର୍, ଯେ ଏନ୍ତା ବି ରୋଗ ଯେନ୍ଟାକି ବିନା ଅସ୍ତ୍ରୋପଚାର କି ବିନା ଅପରେସନ୍ରେ ବି ଠିକ୍ ହେଇପାରବା, ସବୁଟା ଦରକାର କରୁଛି କେ?
2: ନାଇଁ ନାଇଁ ନାଇଁ ନାଇଁ, ବହୁତ ରୋଗ ଅଛେ ଯେନ୍ଟା ବିନା ଅପରେସନ୍ରେ ବି ଭଲ ହେଇପାରବା, ହଉଛି ସର୍ଜିକାଲ ରୋଗ ଅଛେ ଯେନ୍ଟାକି ବିନା ଅପରେସନ୍ରେ ବି ଭଲ ହେଇପାରୁଛି।
0: ଆଚ୍ଛା, ତ ସାର୍ ଏନ୍ତା ଯେନ୍ ରୋଗମାନଙ୍କର ଅପରେସନ୍ ଦରକାର ପଡ଼୍ସି, ତ ଯାହାର ଦେହେ ଯେନ୍ ପ୍ରକାର ରୋଗଟେ, ଧରୁନ୍ ଯାହାର ଭିତରେ ଷ୍ଟୋନ୍ଟେ ରହିଲା, ତ କେତେବେଳେ ସେ ପରାମର୍ଶ ନେବା ଡାକ୍ତରଙ୍କର ଅପରେସନ୍ କରିବାର ଭଳିଆ ସ୍ଥିତି ଆସ୍ବା, ଏଇଟା କାଣା କିଛି ସ୍ପେସିଫିକ୍?
2: ଷ୍ଟୋନ୍ ଯେନ୍ଟା ଆପଣ କହିଲେ, ତିନି ଚାରିଟା ଜାଗାରେ ଷ୍ଟୋନ୍ ହେଇପାରିବ, ଗଲ୍ବ୍ଲଡ଼ର୍ରେ ଗୋଟେ ହେସି
0: ଆଜ୍ଞା,
2: ପେଙ୍କ୍ରିଆଜ୍ରେ ହେସି, କିଡ଼ନୀରେ ହେସି, ଏ ତିନିଟା ଜାଗାରେ କମନ୍। ତିନିଟା ଜାଗାରେ ଯେନ୍ ହେଉଛେ ଏହାର ଅଲଗା ଅଲଗା ଟାଇପ୍ର ସିମ୍ପଟମ୍ସ ହେବା, ପେସେଣ୍ଟକୁ ଅଲଗା ଟାଇପ୍ର ସିମ୍ପଟମ୍ସ ହେବା, ହେଲେ ଯାହାକୁ ଯେନ୍ ପ୍ରକାର ସିମ୍ପଟମ୍ସ ହେଲା ସେ ସେ ହିସାବରେ ସେନ୍ତା ସର୍ଜନ ପାଖକୁ ଯିବା, ଅର୍ ଜେନେରାଲ ସର୍ଜନ ପାଖକୁ ଆସିଲେ ଜେନେରାଲ ସର୍ଜନ ଦେଖିଲେ ନିଜେ କରିବେ ତ କରିବେ, ଅଦରୱାଇଜ୍ ସେ ସ୍ପେଶାଲିଷ୍ଟ ପାଖକୁ ପଠାଇଦେବେ। ତିନିଟିର ଅଲଗା ଅଲଗା ସିମ୍ପଟମ୍ ହେବ,
0: ଅଲଗା ଅଲଗା ସିମ୍ପଟମ୍,
2: ସିମ୍ପଟମ୍ ହେଲେ ଯାଇକି ସେ ଆସିବେ, ନହେଲେ ଆସିବେ କେ?
0: ଆଚ୍ଛା, ତ ଧରୁନ୍ ଗଲ୍ବ୍ଲଡ଼ର୍ରେ ଷ୍ଟୋନ୍ ହେଲା, କେନ୍ତା ସିମ୍ପଟମ୍ କାଣା ଦେଖାବା?
2: ତାର ଉପର ପେଟ ପେନ୍ ହେବା
0: ସାର୍,
2: ହେଲା ଏସିଡ଼୍ ହେବା, ବାନ୍ତି ବି ହେଇପାରେ, ପିଠି ଆଡ଼େ ପେନ୍ ହେସି, ପିଠି ଆଡ଼େ ବି ପେନ୍ ହେଇପାରେ, ବେଶୀ କମ୍ପ୍ଲିକେସନ୍ ରହିଲେ ଜଣ୍ଡିସ୍ ବି ହେଇଯାଇପାରେ, ବୋଲେ ଏସବୁ ଜିନିଷ ଗୁଡ଼ାକ ହେଇପାରିବା, କିନ୍ତୁ ମୋଷ୍ଟଲି ପେନ୍
0: ବେଶିକରି ହେନୁ ଷ୍ଟାର୍ଟ ହେବା,
2: ଅପର ସାଇଡ଼୍ରେ ପେଟର ଡାହାଣ ପଟେ ଉପର ଉପର ଜାଗାରେ ପେନ୍ ହେବା, ସେ ପେନ୍ ହେଲେ ଜଣାପଡ଼ବା ଗଲ୍ବ୍ଲଡ଼ର୍ ଷ୍ଟୋନ୍ ହେଇଥିବାର ଚାନ୍ସ
0: ଅଛେ। ତ ଆଉ ଜଣେ ଶ୍ରୋତା ଫୋନ୍ କଲେନ ନେଇଯିମା, ହ୍ୟାଲୋ
4: ହ୍ୟାଲୋ,
0: ହଁ ହ୍ୟାଲୋ, କିଏ କହୁଥିଲେ
4: କହିବେ? ନମସ୍କାର
0: ନମସ୍କାର, କହୁନ୍, କିଏ କହୁଥିଲେ?
4: ସୁବଲ କୁମାର ସାର୍ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାଇଆ ବିହେପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା।
0: ହଁ ସୁବଲ ବାବୁ, କାଣା ପ୍ରଶ୍ନ ରହିଛି? ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଅଛନ୍ ଏଠାନ।
4: ହଁ ନାୟକ ଆଜ୍ଞା, ନମସ୍କାର ଆଜ୍ଞା।
2: ନମସ୍କାର ନମସ୍କାର,
0: ପଚାରୁନ ଆପଣ
4: ଆଜ୍ଞା। ମୋର ପ୍ରଶ୍ନ ଅଛେ, ଯେନ୍ ଆମର ପାରାଲିସିସ୍ ବା ଯେନ୍ ପକ୍ଷାଘାତ ରୋଗ ଟନି ଅଛେ ଆଜ୍ଞା,
2: ହଁ ହଁ,
4: ଇ ରୋଗଟା କେନ୍ କାରଣରୁ ହେଇଥିସି, ଆଉ ତାର ମାନେ ତାର ପ୍ରତିକାର ବିଷୟରେ ଟିକେ ମୋତେ କହିଦେଲେ ଭଲ ହେତା ଆଜ୍ଞା।
2: ଏ ବାବୁ, ପକ୍ଷାଘାତ ଦୁଇ ଗୋଡ କି ଗୋଟେ ଗୋଡ?
4: ମାନେ ଆମର ମେଲ୍ ଫିମେଲ୍ ଦୁଇ ଜଣଙ୍କର ତାମାନେ

0: ହଁ ଗରିବ ଆଜ୍ଞା କହୁନ୍, କାଣ ପ୍ରଶ୍ନ ଆପଣଙ୍କର ରହିଛେ?
1: ଆଜି
0: ନା ବିଷୟବସ୍ତୁ ଆମେ ଅନେକ ଥର କହିଛୁଁ ଯେ ଆମେ ଅପରେସନ୍ ବେଲ୍କେ ଯେନ୍ ଆମେ ଅସ୍ତ୍ରୋପଚାର କରୁଛୁଁ ସେତ୍କି ବେଲ୍କେ ଆମେ କାଣା ସବୁ ସାବଧାନତା ମାନେ ଅବଲମ୍ବନ କରବାର କଥା ସେ ଉପରେ ଆଏ, କାଣା ଜାଣବାର୍ ଲାଗି ଚାହିଁବେ? ତାର ସାବଧାନତା ତ ତାର ପୂର୍ବରୁ ଆପଣଙ୍କର ମାନେ ପ୍ରଶ୍ନଟା ଟିକେ ବୁଝି ନାଇଁ ହେଲା, ଫିର୍ ବି ସାର୍ଙ୍କୁ ଅନୁରୋଧ କର୍ମା ଯେ ଅପରେସନ୍ କରିବାର ପୂର୍ବରୁ ଗୋଟେ ରୋଗୀ ର କେନ୍ କେନ୍ ପ୍ରକାର ପରୀକ୍ଷା ହେସି ସେଟା ସାଧାରଣ ଭାବରେ ଟିକେ କହିଦେବେ ଆଉଥରେ ସାର୍।
2: ଦେଖ ପ୍ରଥମ ଜିନିଷ ତ ହେଲା ତାର ବ୍ଲଡ୍ ଟେଷ୍ଟ ହେବା। ବ୍ଲଡ୍ ଟେଷ୍ଟରେ ମାନେ ହିମୋଗ୍ଲୋବିନ୍ ଠିକ୍ ଥିବାର କଥା, ସୁଗର ନାଇଁ ଥିବାର କଥା, କିଡ଼ନୀ ଫଙ୍କସନ୍ ଠିକ୍ ଥିବାର କଥା, ତାପରେ ଅନ୍ୟ କୌଣସି ପ୍ରକାରର ମାନେ ରକ୍ତରେ କୌଣସି ପ୍ରକାର ଅନିୟମିତତା
0: ନାଇଁଥିବାର
2: କଥା ଗଲା। ରକ୍ତ ପରୀକ୍ଷା ସରିଲା ପରେ ତାର ହାର୍ଟର ଚେକ୍ ହେବା, କାର୍ଡିଓଲୋଜି। କାର୍ଡିଓଲୋଜିରେ ହାର୍ଟର କୌଣସି ପ୍ରକାର ଅସୁବିଧା ନାଇଁଥିବା କଥା। ତାପରେ ରେସ୍ପିରେସନ୍ ବିଷୟରେ ନେଇକିରି ଲଙ୍ଗସ୍ରେ ବି ନିଶା ତ ଲଙ୍ଗସ୍ ବାଟେ ଦିଆଯାଏସି,
0: ଆଜ୍ଞା ଆଜ୍ଞା,
2: ହେଲେ ସେ ଲଙ୍ଗସ୍ରେ ବି ଠିକ୍ଠାକ୍ ଥିବାର କଥା, ହେଲେ ଏସବୁ ଜିନିଷ ଗୁଡ଼ାକ ଦେଖିବାର ନିହାତି ଜରୁରୀ ହେ।
0: ନିଶ୍ଚିତ ଭାବେ ତ ସାର୍ ଯେନ୍ତାକି କହିଲେ ଯେ ସୁଗର ନାଇଁ ଥିବାର କଥା କି କେତେ ପରିମାଣରେ ଥିଲେ ଆମେ କରିପାରମା, କି ବ୍ଲଡ୍ ପ୍ରେସର କେତେ ହିସାବରେ ଥିଲେ ମାନେ ଗୋଟେ ଅପରେସନ୍ କରାଯାଇପାରେ, ହେନ୍ତା ତ ସାର୍ ଆଜିକାଲି ଦେଖମା ବେଲେ ପ୍ରାୟ ଲୋକର ମାନେ ବ୍ଲଡ୍ ପ୍ରେସର ରହୁଛି, ସୁଗର ବି ରହୁଛି,
2: ସୁଗର
0: କିନ୍ତୁ ଅପରେସନ୍ ଦରକାର ପଡ଼ୁଛି।
2: ସୁଗର ଯାହାର ଅଛି ଯଦି କଣ୍ଟ୍ରୋଲ ଅଛି,
0: ଆଜ୍ଞା,
2: ଡାଇବେଟିସ୍ ପେସେଣ୍ଟକୁ ଅପରେସନ୍ ନାଇଁ କରାଯାଇପାରେ ହେନ୍ତା ମାନେ ନାହିଁ, ଡାଇବେଟିସ୍ ପେସେଣ୍ଟ ଅପରେସନ୍ ହୋଇପାରିବେ କିନ୍ତୁ ତାଙ୍କର ସୁଗରଟା କଣ୍ଟ୍ରୋଲ ରହିବା ଦରକାର।
0: ଆଚ୍ଛା ତ ଯଦି ଅଛି ସାର୍ ଆଉ କଣ୍ଟ୍ରୋଲ ର ବାହାରେ ଅଛି
2: ଯଦି
0: ତାକୁ କଣ୍ଟ୍ରୋଲ କରିକିରି କରାଯାଇପାରବା,
2: କଣ୍ଟ୍ରୋଲ କରିକିରି କରାଯିବା।
0: ହଁ ତ ସେଟା
2: ଯଦି ଇମର୍ଜେନ୍ସି କେସ୍ ହେଇଥିବା, ବହୁତ ଇମର୍ଜେନ୍ସି ହିସାବରେ ବ୍ଲଡ୍ ସୁଗର କଣ୍ଟ୍ରୋଲ କରାହେବା।
0: ଆଚ୍ଛା
2: ଯଦି ଆପଣଙ୍କର ରେଗୁଲାର ପେସେଣ୍ଟ ଅଛି ତାକୁ ବ୍ଲଡ୍ ସୁଗର କଣ୍ଟ୍ରୋଲ କରିକି ତୁ ଫେର୍ ଆସିବୁ ଅପରେସନ୍ ବୋଲିକି
0: କୁହାଯିବା। ଆଉ ଅପରେସନ୍ଟା ଯଦି ହେନ୍ତା ହିଁ ଜରୁରୀ ହେଇଯାଉଥିବା ଆର୍ ତାର ସେ ପ୍ରକାର ଥିଲେ ଇମର୍ଜେନ୍ସି ତ କିଛି ଅସୁବିଧା ହେବାର ସମ୍ଭାବନା ବି
2: ନାହିଁ, ବ୍ଲଡ୍ ସୁଗର ବେଶୀ ଥିଲେ ଅସୁବିଧା ଯେ ଇମର୍ଜେନ୍ସିରେ ସୁଗର କମାବାର ବ୍ୟବସ୍ଥା ଅଛି
0: ସାର୍, ସାର୍ ସାର୍
2: ସେଟା ବି କରାଯିବା।
0: ହଁ ହଁ ହଁ ତାପରେ ସାର୍ ଆଉ ଗୋଟେ ବଢ଼େଇଟେ କଥା ହେଲା ଯେ କେନ୍ସି ବି ଅପରେସନ୍ଟା ହେଇଗଲା ପରେ ମେଡ଼ିସିନ୍ ନେବେ କି ଯେନ୍ ପ୍ରକାର ଡାକ୍ତର ପରାମର୍ଶ ଦେଇଥିବେ ତ କରିବେ, କିନ୍ତୁ ଖାଇବାର ପିଇବାଟା କେନ୍ତା କାଣା କରିବାର
2: ସବୁ ଅପରେସନ୍ ଉପରେ କଥା ପଡ଼ିଛି।
0: ଆଜ୍ଞା ଆଜ୍ଞା,
2: ଧରି ନିଅନ୍ତୁ ଜଣଙ୍କର ଗୋଡ଼ର ଅପରେସନ୍ ହେଇଛି, ତାକୁ ଖାଇବାର ପିଇବାର କିଛି ଅସୁବିଧା ନାହିଁ। ଯାହାର ଜଣଙ୍କର ପେଟର ଅପରେସନ୍ ହେଇଛି, ପେଟର ଅପରେସନ୍ ହେଲେ ତାର ପେଟର ଇଣ୍ଟେଷ୍ଟାଇନ୍ର ମୁଭମେଣ୍ଟ ନାଇଁ ଆସିବାର ତ ଖାଇ ନା ପାରୁନା,
0: ଆଜ୍ଞା,
2: ବେଲେ ଆମେ ସେ ଇଣ୍ଟେଷ୍ଟାଇନ୍ର ମୁଭମେଣ୍ଟ ଆସିବାର ଲାଗି ଯେନ୍ ଦୁଇ ତିନି ଦିନ ଲାଗ୍ବା ସେ ଦୁଇ ତିନି ଦିନ ତକ ଅପେକ୍ଷା କରିବାକୁ ପଡ଼ବା।
0: ଆଚ୍ଛା
2: ସେତିକି ଦିନ ସେଲେନ୍ ଦେବାକୁ ପଡ଼ବା।
0: ଆଜ୍ଞା ଆଜ୍ଞା,
2: ଥରେ ଇଣ୍ଟେଷ୍ଟାଇନ୍ ମୁଭମେଣ୍ଟ ହେଇଗଲା ସେଥିଲାଗି ଆମେ ଯେତିକି ପେଟ ଅପରେସନ୍ ହେଇଥିସନ୍ ଆମେ ସମସ୍ତଙ୍କୁ ପ୍ରଥମ ଜିନିଷ ପଚାରସୁଁ, ବାବୁ ତୁ ପବନ ଗଲା କେଁ? ହେଟା ପ୍ରଥମ ଜିନିଷ, ଯେନ୍ ଦିନ ଆମେ ପେସେଣ୍ଟ କହିଲା ଯେ ଆଜ୍ଞା ହଁ ଆଜି ମୋର ପବନ ଗଲା, ଆମର ଟେନସନ୍ କମିଯାଏସି ସର୍ଜନମାନଙ୍କର, ବୁଝିଲେ? ହେଲେ ଥରେ ତାଙ୍କର ଯଦି ପବନ ଗଲା ମାନେ ଇଣ୍ଟେଷ୍ଟାଇନ୍ ମୁଭମେଣ୍ଟ କଲା।
0: ଆଚ୍ଛା ହଁ,
2: ହେଲେ ତାପରେ ସେ ଧୀରେ ଧୀରେ କରି ଖାଇବାଟାକୁ ଆମେ ପହିଲା ଲିକ୍ୱିଡ୍ ଡାଏଟ୍ ଦେମୁ, ତାପରେ ସେମି ସଲିଡ୍ ଦେମୁ, ତାପରେ ଧୀରେ ଧୀରେ ସଲିଡ୍ ଦେମୁ। ଏଇଟା ଯଦି ପେଟର ଅପରେସନ୍ ହେଇଛି, ଆଉ ଯଦି ବାହାରର ଅପରେସନ୍ ଯେନ୍ତା ମୁଁ କହିଲି ଆପଣଙ୍କୁ, ଗୋଡ଼ ଅପରେସନ୍ ହେଇଛି କି ହାତର ଅପରେସନ୍ ହେଇଛି
0: ବାହାରୁ ଦିଶୁଛି,
2: ଯାହାକୁ ପେଟ ସଙ୍ଗରେ ଖାଇବାର ସଙ୍ଗେ ସମ୍ପର୍କ ନେନ,
0: ଆଜ୍ଞା ଆଜ୍ଞା,
2: ସବୁଦିନ ଖାଇପାରିବା, ସେ ନିଶାରୁ ଉଠିଲା ପରେ ଖାଇପାରିବା।
0: ହଁ କିନ୍ତୁ କେତେଟା ଜିନିଷ ବି ତାଙ୍କୁ ଏନ୍ତା ବାରଣ କରାଯାଇସି କି ଯେମିତିକି ସେଟା ସେପ୍ଟିକ୍ ନାଇଁ ହେବା କି
2: ସେଟା ନାହିଁ, ସୁଗର ଥିବା ଯଦି ହେଲେ ଚିନି ଜିନିଷ ଦିଆ ନାଇଁ ଯାଏ ସୁଗର କଣ୍ଟ୍ରୋଲ କରିବା ଲାଗି। ଆଉ ଯେନ୍ ଲୋକମାନଙ୍କ ଧାରଣା ଖଟା ଖାଇଦେଲେ ପାଚି ଯିବା, ମିଠା ଖାଇଦେଲେ, ହେଟା ବେକାର କଥା।
0: ଆଚ୍ଛା
2: ଗୋଟେ ଲୋକ ଯଦି ଡାଇବେଟିସ୍ ନାଇଁ ନ, ମିଠା ଖାଇଲେ କିଛି ନାଇଁ ହେବେ, ଆଉ ଖଟା ଖାଇଲେ ନା ପାଚେ।
0: ଆଚ୍ଛା ହଁ,
2: ଲୋକମାନଙ୍କର ବହୁତ ଧାରଣା
0: ଆମେ ମାନେ ସାଧାରଣ ଭାବରେ ଆମେ ହେନ୍ତା ହିଁ ଭାବସୁଁ ଟିକେ,
2: ହେତାର କିଛି ନାଇଁ
0: ନାଇଁ ନ ନାଇଁ ନ ଠିକ୍ ଅଛି ସାର। ଆଉ ହେନ୍ତା ଦେଖମା ବେଲେ ଆଉ ଜଣେ ଶ୍ରୋତା ଏଇଟା ଫୋନ୍ କଲେନ, ଇହାଦେ ତାଙ୍କଟା ବି ନେଇଯିମା।
2: ହଁ
0: ହ୍ୟାଲୋ, ହ୍ୟାଲୋ ହ୍ୟାଲୋ, ଆମର ହଁ ଟିକେ ଯୋଗାଯୋଗରେ ଟିକେ ଅସୁବିଧା ହେଲା। ତ ସାର୍ ଯେନ୍ତାକି ଏଛେନ୍ କହୁଛନ୍ ଯେ ଗୋଟେ ଆଗେ ତ ଖୁଲା ସର୍ଜରୀ କରୁଥିଲେ ମାନେ କେସ୍ ଜାଣିକିରି କେନ୍ କେନ୍ ପ୍ରକାର ରୋଗ ଅଛେ, ଆଉ ଲେପ୍ରୋସ୍କୋପିକ ଗୁଟେ ଆଇଲାନ
2: ଏବେ ଲେପ୍ରୋସ୍କୋପି
0: କରୁଛନ୍, ସେଟା କାଣା କେମିତି?
2: ଲେପ୍ରୋସ୍କୋପିଟା କାଣା ହଉଛି ଆଜ୍ଞା, ଆପଣ ପେଟ ଭିତରେ କଣା କରିବେ, କଣା?
0: ହଁ ସାର୍ ଟିକେ ଏଟା ପରେ ଆଲୋଚନା କରିବା, ଜଣେ ଶ୍ରୋତା ଫୋନ୍ କରିଛନ୍ତି ନିଜମା। ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ, କିଏ କହୁଥିଲେ ଆଜ୍ଞା?
1: ହଁ ସାର୍ ନମସ୍କାର।
0: ନମସ୍କାର
1: ନମସ୍କାର ଆଜ୍ଞା।
0: ହଁ ନମସ୍କାର ନମସ୍କାର,
1: ମୁଇଁ ଲେଶ୍ୱର ବଡ଼ି କହୁଥିଲି।
0: ହଁ ଡିଲେଶ୍ୱର ବଢେଇ।
1: ହ୍ୟାଲୋ
0: ହଁ ହ୍ୟାଲୋ, କହୁନ୍ କେନୁ କହୁଥିଲେ?
1: ତୁମେ ଲେଶ୍ୱର ବଢେଇ କହୁଛି, ଗୋଟେ ଅପରେସନ୍ ଦେଇଥିଲି, ଗୋଟେ ଛୋଟିଆ ଅପରେସନ୍ ଟେ।
0: ହଁ ଡାକ୍ତର,
1: ସେ ମୋର ଝାଡା ନାଳି ବର୍ତ୍ତମାନ ସେଟା ହୁଜଉଛି।
2: ଛୁଟିଆ ଅପରେସନ ଯେ, କାଇଁ ଅପରେସନ
0: ହେଇଥିଲା? ଅପରେସନ ହେଇଥିଲା
1: ଅପରେସନ ଯେନ୍ ଜାଗା ହେଇଛି ସେ ଜାଗା ଖୁଜଉଛି।
2: ନାଇଁ ନାଇଁ, କାଇଁ ଅପରେସନ ହେଇଥିଲା କହ।
1: ଏଟା ମୋର ଅନ୍ତନଳାଟା ଉଲ୍ଟି ଯାଇଥିଲା, ଗ୍ୟାଷ୍ଟିକ ଗ୍ୟାଷ୍ଟିକ ବୋଇଲି ଆଉ।
2: ହଁ ଠିକ, ଅନ୍ତନଳୀ ଯଦି ଉଲ୍ଟି ଯାଇଥିଲା ତାହେଲେ ତ ଛୋଟିଆ ଅପରେସନ ନୁହେଁ ବାବା, ଏଟା ତ ବଡ ଅପରେସନ
1: ଖୁଜଉଛି ଆଜ୍ଞା,
2: ଅପରେସନ
1: ଜାଗାଟା।
2: ଆଚ୍ଛା ଠିକ୍ ଅଛି,
0: ଡାକ୍ତର କାଣା ଅସୁବିଧା ହେଇଛି ବୋଇଲେ କାଣା ନାଇଁ କାଣା ସେଟା ଅପରେସନ କେନ୍ ଅପରେସନ ହେଲା?
2: ଯିଏ ଅପରେସନ କଲେ ତାଙ୍କୁ ଯାଇକି ଦେଖାଲ କେ?
1: ହ୍ୟାଲୋ
2: ହ୍ୟାଲୋ, ଯିଏ ଅପରେସନ କରିଥିଲେ ତାଙ୍କୁ ଯାଇକି ଦେଖାଲେ କି?
0: ହଁ ହେଲୋ, ଆପଣଙ୍କର ଟିକେ ଆୱାଜ ନାଇଁ ଆସବାର, ଟିକେ
2: କଟିଯାଉଛି।
0: ହ୍ୟାଲୋ
2: ବେମାରୀ କିଛି ନୁହେଁ ଆଜ୍ଞା, ଆପଣ ବେମାରଟାକୁ କହିବେ ହେଲେ ସେଟା କାଇଁ ଅପରେସନ ମୁଁ କହିପାରିବି। ଆପଣ କାଣା ପ୍ରୋଲାପ୍ସ ହେଇଥିଲା କି ପାଇଲ୍ସ ହେଇଥିଲା କି କାଣା ହେଇଥିଲା? ସର୍ଜରୀ ଗୋଟେ ଦେଖାନ୍ତୁ, ନହେଲେ ଆପଣ ଆସିବେ ଯଦି ଆସିକି ବୁର୍ଲାରେ ଦେଖେଇ ଦଉନ୍, ତାପରେ ଯାଇକି ଜଣା ପଡ଼ବା। ଆକ୍ଚୁଆଲି ଆପଣ କିଛି କହି ନାଇଁ ଜାଣବାର ଠିକ ହିସାବରେ,
0: ଆପଣଙ୍କର କାଣା ପ୍ରୋବ୍ଲେମ ରହିଛି ସେଟା କହିଲେ ସିନା ଡାକ୍ତର କିଛି ପରାମର୍ଶ ଦେବେ। ତଥାପି ଧନ୍ୟବାଦ ଆପଣଙ୍କୁ, ଆପଣ ଯେହେତୁ ଅପରେସନ କରିଛନ୍।
1: ହଁ
0: ସେ ଆଜ୍ଞାଙ୍କର ନେଇକି ଯାଇକିରି ଟିକେ ଆଉ ଥରେ ଆପଣଙ୍କର ଏଇ ଅସୁବିଧାଟାକୁ କହିଦେବେ। ହଁ ଧନ୍ୟବାଦ ଆପଣ ଫୋନ କରିଥିବାର ଲାଗି ବୋଲିକିରି। ହଁ ହଁ ଠିକ୍ ଅଛେ। ତ ସାର୍ ଯେନ୍ କଥା ଆଲୋଚନା କରୁଥିଲେ ଲେପ୍ରୋସ୍କୋପି ବାବଦରେ ଟିକେ ଖାଲି
2: ଗୋଟେ ସ୍କୋପ, ସ୍କୋପ ମାନେ ଗୋଟେ କ୍ୟାମେରା, ଟେଲିସ୍କୋପ। ଆମେ ଯେନ୍ ଟେଲିସ୍କୋପ ବ୍ୟବହାର କରୁଥିଲୁ ସେମିତି ଟେଲିସ୍କୋପ ଗୋଟେ ପେଟ ଭିତରେ ପୁରା ଯାଇସି, ହେଲା ପେଟ ଭିତରେ ଟେଲିସ୍କୋପଟା ପୁରେଇକିରି ଟେଲିସ୍କୋପରେ ସବୁ ଏଟା ପେଟ ଭିତରେ ଦେଖାଯାଇସି କାଣା ଅଛି ବେମାରୀ ସେମାନେ। ଆଚ୍ଛା ସେଟା ଦେଖ୍ବାର୍ ଲାଗି କାଣା ହେଲା, ଆମର ପେଟ ତ ଏନ୍ତା ଚୁପା ହେଇକି ରହିଛେ, ହେଲେ ପେଟଟାକୁ ଆପଣ ଦେଖିବେ କେନ୍ତିକିରି? ପେଟଟାକୁ ଫୁଲାବାକୁ ପଡ଼ବ, ହେଲେ ସେଥିର୍ଲାଗି ପେଟଟାକୁ ଫୁଲା ଯାଇସି କାର୍ବନ ଡାଇଅକ୍ସାଇଡ୍ କି କୌଣସି ଗ୍ୟାସ ଦେଇକିରି, କାର୍ବନ ଡାଇଅକ୍ସାଇଡ୍ ଦିଆହେଉଛି ଆଜିକାଲି, ଦେଇକିରି ପେଟ ଫୁଲେଇ ଦିଆଯିବା। ଫୁଲେଇ ଦେଲା ପରେ ସେ ସ୍କୋପରେ ଆପଣ ଗଲା ପରେ ଆପଣ ସବୁ ଦେଖିବେ।
0: ହଁ ସେଟା ଦେଖିକିରି
2: ଦେଖିକିରି ଯେନ୍ଟା ବେମାର ହେଇଥିବା ସେ ହିସାବରେ ଫେର ଆହୁରି ଅପରେଟିଂ ଇନ୍ଷ୍ଟ୍ରୁମେଣ୍ଟ ସବୁ ପୁରା ଯିବା। ଅଲ୍ ମର୍ଡର ହେଲେ ତାର ଅଲଗା ଜାଗାରେ ପୁରା ହେବା, ଆପେଣ୍ଡିକ୍ସ ହେଲେ ଅଲଗା ଜାଗାରେ ପୁରା ହେବା, ଅଲଗା ବେମାରୀରେ ଅଲଗା ଜାଗା ପୁରା,
0: ମାନେ ବିଶେଷ କରି କଟବାର ଲାଗି ନାଇଁ ପଡ଼େ। ହଁ ତ ଧନ୍ୟବାଦ ସାର୍, ଆଉ ଆମର ପାଖେ ତ ସମୟ କମିଗଲାନ, ତ ଆପଣ ଆସିଲେ ଆଉ ଆଜି ଆମର ଅସ୍ତ୍ରୋପଚାର ପୂର୍ବ ଆର ତାର ନେବା କେନ୍ତା କିରି ଡାକ୍ତର।
3: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ। ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ

0: ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ 12ଟାରେ ଗୃହକାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରୀ ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତୀ ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମୈଁ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିୟା ଜାଏ।
0: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ। ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଶ୍ରୀ ବିର୍ଲା ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ଭାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍କରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେହିପରି ମାନିଲାଠାରେ ଡକ୍ଟର ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇଙ୍କୁ ଭେଟିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ୍ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍ପରିକ ସମ୍ମାନ, ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବରେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଓଡ଼ା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଦିନ ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମାସ ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30ରୁ ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIBର କହିବା ଅନୁଯାୟୀ ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି।

0: ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପନ୍ନ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚାରିଦିନିଆ ବ୍ରିକ୍ସ ସ୍ୱାସ୍ଥ୍ୟ ତଥ୍ୟଭିତ୍ତିକ ବ୍ୟାପକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ଜ୍ଞାନ ଏବଂ ସୂଚନା ଆଦାନ ପ୍ରଦାନକୁ ପ୍ରୋହାହିତ କରିବା ସହିତ ପାରମ୍ପରିକ ତଥା ସମନ୍ୱିତ ଔଷଧ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ପାଇଁ ବିକାଶ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇରାନ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିନା ଅନୁମତିରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧାରଣାକୁ ବିଜେପି ନିନ୍ଦା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ରାହୁଲଙ୍କ ଧାରଣା ଦାୟିତ୍ୱହୀନ ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଲଜ୍ଜାକର ଦିବସ ଭାବେ ଗଣାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ଜଡ଼ିତ ମର୍ଯ୍ୟାଦା ସମ୍ପର୍କରେ ଜାଣି ମଧ୍ୟ ଶ୍ରୀ ଗାନ୍ଧି ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରନ୍ତି, ନିଜର ବ୍ୟକ୍ତିଗତ କର୍ତ୍ତବ୍ୟକୁ ଦକ୍ଷତାର ସହ ସମ୍ପାଦନ କରନ୍ତି, ବନ୍ଧୁମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପୂରଣ କରିବାରେ ନିଜର ସାହସ ପ୍ରଦର୍ଶନ କରନ୍ତି, ସେହି ବ୍ୟକ୍ତି ହିଁ ପ୍ରକୃତରେ ଜଣେ ଶ୍ରେଷ୍ଠ ବ୍ୟକ୍ତି। ପଶ୍ଚିମ ନେପାଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 4.2। ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରର ସୂଚନା ଅନୁଯାୟୀ କାଠମାଣ୍ଡୁଠାରୁ ପ୍ରାୟ 900 କିଲୋମିଟର ପଶ୍ଚିମରେ ଅବସ୍ଥିତ ସୁଦୂର ପଶ୍ଚିମ ପ୍ରଦେଶର ବଝାଙ୍ଗ ଜିଲ୍ଲାର କୋଟଦେୱାଲ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ସୂଚନାଯୋଗ୍ୟ, ଗତ ସପ୍ତାହରେ ନେପାଳର ଲୁମ୍ବିନ ପ୍ରଦେଶ ଅନ୍ତର୍ଗତ ରୁକୁମ୍ ପୂର୍ବ ଜିଲ୍ଲାରେ 5 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଖେଳ ଖବର। ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓମାନର ମାସ୍କଟ୍ଠାରେ ପୁରୁଷ ଦଳ ଓମାନ ଏବଂ ପାକିସ୍ତାନ ଦଳକୁ ପରାଜିତ କରିଥିବାବେଳେ ମହିଳା ଦଳ ଉଜ୍ବେକିସ୍ତାନ ବିରୁଦ୍ଧରେ ବିଜୟୀ ହେବା ସହ ଚୀନ୍ ବିରୁଦ୍ଧରେ 2-2 ଗୋଲ୍ରେ ମ୍ୟାଚ୍କୁ ଅମୀମାଂସିତ ଭାବେ ଶେଷ କରିଥିଲେ। ଏଫ୍ଆଇଏଚ୍ ୟୁଥ୍ ହକି 5S ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ପର୍ଯ୍ୟାୟ ଭାବେ ଗ୍ରହଣ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Stalemate continues in Parliament over NEET paper leak case as opposition disrupts the proceedings despite government agreeing for discussion. Indian Navy inducts INS Malvan, second anti-submarine warfare ship to strengthen maritime security. Quad foreign ministers reaffirm commitment to free, open and inclusive Indo-Pacific, hold meeting at Manila in Philippines. Death toll rises to 31 as flood situation remains grim in Assam. Red alert for heavy rainfall in Gujarat, central Maharashtra and parts of Goa for the next 2 days. An Indian shuttler Ayush Shetty enters pre-quarterfinals, defeating Indonesia's Alvi Farhan in China Open Badminton Tournament. Both houses of parliament have been adjourned till

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ଓ ପରେ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍କତି ଓମ୍ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରି ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମେ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ, କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ, ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଓ ପରେ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ 2 ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4 ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ପରେ ମୈଲମ ତଡ଼ପ ଲାଗି ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5 ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4 ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଆଜି ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। 1947 ମସିହା ଜୁଲାଇ 22 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଜାତୀୟ ପତାକା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗ ଅତୁଳନୀୟ ସାହସ, ଧଳା ରଙ୍ଗ ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗ ପ୍ରଗତି ଏବଂ ନୀଳ ରଙ୍ଗର ଅଶୋକଚକ୍ର ସର୍ବଦା ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟ ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା ନିୟମାବଳୀର ସରଳୀକରଣ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ରାଷ୍ଟ୍ର ଚେତନାର ମହାପ୍ରବାହ ସୃଷ୍ଟି କରିଛି। ସମସ୍ତେ ଏକତ୍ର ହୋଇ ମାତୃଭୂମିର ଏକତା, ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରି ତ୍ରିରଙ୍ଗାର ମାନ ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟରେ ଶୀର୍ଷରେ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସ୍ମରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7ଟି 360 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଯୋଧା ଆକବରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଜାଭେଦ ଅଲି, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରେହମାନ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% GST ସହ ମୋଟ 266 କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖିବେ। ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର ଶୁଣନ୍ତୁ କଥାଚିତ୍ର ଜୟ ହୋର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସାନ୍, ଶ୍ରେୟା ଘୋଷାଲ ଓ ସବାବ ସବ୍ରି। ଗୀତ ରଚନା ସମୀର ଅଞ୍ଜାନ, ସଙ୍ଗୀତ ସାଜିତ ବାଜିତ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଜବୁଇ ମେଟ୍ର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଜାଭେଦ ଅଲି। ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ପ୍ରୀତମ।

0: ଶୁଣିଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନ ସନ୍ତୋଷ ପିଂ।
1: ମାକାପୁପୁ ଝକା ଝକା ଇ କାର୍ଯ୍ୟକ୍ରମ ଯେନ୍ ନାମେ କୁଣା ଭାଷାତି ପ୍ରଚାର ପ୍ରସାର ମନାଲି। ଇ କାର୍ଯ୍ୟକ୍ରମ ଯେନ୍ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲଦାର ଯେତେ ରିନ୍ ଆକାଶବାଣୀ ତରଫତି ଜୁହାର। ମହାପୁରୁଗେ ସିର୍ଜିନା ବାଢ଼େ ବିଚିତ୍ର ଦୁ ତାଙ୍ଘେ ସିର୍ଜିନା ବାବଦନୁ ଚିନ୍ତା କାମନା ନାମେ ଲେଖା ଆଲାର୍ଗେ ଛୋଟିଟି କଥା ମାନଲି ଦୁ ନାମ ମହାପୁରୁଷେ ଯେତ୍କି ସିର୍ଜିନା ଆତିଲି ଆଦାନ ନାମ ଯେତ୍କି ଆହତ ହେତ୍କି ଆହୁରି ଆହାଗେ ଲାଗାନ ବାକି ରକ। ତାଙ୍ଘେ ସିର୍ଜିନାନୁ ହାର୍ବୁ ଆତିଲି ତାଙ୍ଘେ ସିର୍ଜିନାନୁ ପାହାଡ଼ ପର୍ବତ ଲାମରା କେର୍ କିଛି ଯେ ଲାମରା କେର୍ କିଛି। ତାଙ୍ଘେ ସିର୍ଜିନାନୁ ଚୌଡ଼ୁ ଆତିଲି ଖଲଖଲାତିଲ ଖଲଖଲାତିଲ ହନ୍ନେ ଏତ୍ୟା ଆଉ ବାହଚା କେର୍ କିଛି ସମୁନ୍ଦରକେ। କେଡ଼େ ସୁନ୍ଦର

ବଢ଼େ ବଢ଼େ ମାନ୍ନ ସାଗୁଆ ସାଗୁଆ ଏ ଥରାଲି ପୁର୍ଥି ଆରୁ ଧୁକା ଇନ୍ନେ ବହାଲି ଯେ ସୁଲସୁଲା ତେଲ ଯଦି ନାମ ଆଦାନ ଅନୁଭବ କାମତ ହେଲେ ପ୍ରକୃତିରେ ନାମେ ମନ ବୋଧି ହନ୍ନେ ସୁଲସୁଲା ତେଲ ଖୁଲଖୁଲା ତେଲ ଆହୁରି ଆଗଲି ଆଗଲିଗେ ବୁଙ୍ଗ ଇ ପରିବେଶ ଇ ମହାପୁରୁଗେ ସିର୍ଜିନା ନାମେ ଲଗାନ ଯେନ୍ କାମଚି ଚିକିଚି ଆଦାନ ଏର୍କୁନ୍ ପ୍ରକୃତିରେ

0: ଏସ୍କେ ଆଘଲି ଆହୁରି ସୁନ୍ଦର ମାନ, ବହୁଲ ଭାବରେ ମାନ, ଏବଂ କୁଣାର୍କେ ଯେନ୍ ଭାଷା ସଂସ୍କୃତି ଏସ୍କେ ଉଜ୍ଜଦର ଇଦି ହେଲା ଗାନ୍ ଆକାଶବାଣୀ ସମ୍ବଲପୁର। ଧନ୍ୟବାଦ ଧନ୍ୟବାଦ
1: ଆକାଶବାଣୀ ସମ୍ବଲପୁର ତାର୍ତି ଭିଲ ନିମ୍ ବାର୍ଚକାର ଆର୍ ଇନ୍ନା ନାମେ କୁଣାର୍କେ ଯେନ୍ ଇତିହାସ ଆତିଲି ଆବଦ ନାମେ ସାମାଜିକ ଚାଲିଚଳଣି ଆମେ ଜୀବନଧାରାବନ ଆଗ୍ଲି ହନାଗି ଲାଗାନ୍ ଏକାନେ ପ୍ରଭାବ ଚିଚ୍କିଛି ଆଉର୍ ନାମେ ଯେନ୍ ଭବିଷ୍ୟତ ପିଢ଼ିର ଯେନ୍ ବାରାଲନାର୍ ଆର୍ଗେ ଏନ୍ଦିର କର୍ତ୍ତବ୍ୟ ଯେ ନାମେ ପୁରୁଖାନ୍ତା ପାଚିକୁଠିଆର ଯେନ୍ ତେଙ୍ଗାଲନାର୍ ଆଦ୍ଗେ ଧାରାନୁ ଏକାନେ ନାମେ ଇତିହାସ ରାଚା ଆବନ୍ ତାମ ଯଦି ଲିପିବଦ୍ଧ କାମର ରିସର୍ଚ୍ଚ କାମର ଲେଖର ହେଲେ ପାଢ଼େଟେ ନାମେ ସମାଜକେ ଲାଗାନ ସମ୍ପତ୍ତି ମାନ ଆଉର। ଧନ୍ୟବାଦ ନିମ୍ହାନ୍ ଇ ଆକାଶବାଣୀନୁ ବାର୍ଚକାର ଆରୁ ଦୀପଦ ନାମେ ଭବିଷ୍ୟତ ପିଢ଼ିକେ ଲାଗାନ ନା ଟେଙ୍କାର ଆଦିକେ ଲାଗାନ।
0: ଫିର୍ ଜୁହାର।

ଶୁଣିଥିଲେ କଥାଚିତ୍ର ପ୍ରେମ ରୋଗୀର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଥିଲେ ଟି ସୋରୀ, ଗୀତ ରଚନା ଡକ୍ଟର ରଜନୀ ରଞ୍ଜନ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ। ଏଥର ଶୁଣନ୍ତୁ କଥାଚିତ୍ର ପୂଜା ଚନ୍ଦନର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତାନସେନ ସିଂ, ଗୀତ ରଚନା ବିନୋଦ ନନ୍ଦ, ସଙ୍ଗୀତ ବାସୁଦେବ ରଥ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖିବେ। ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଆଶା ଭୋସଲେ ଏବଂ ଅମିତ କୁମାରଙ୍କ ଦ୍ୱୈତ କଣ୍ଠରେ କଥାଚିତ୍ର ରାଧାରୁ। ଗୀତ ରଚନା ଗୁରୁ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ମହାନ୍ତି ଏବଂ କମଲ ପଟ୍ଟନାୟକ।

0: τη μοντήρα.
1: ଗୀତା ଦାସଙ୍କ କଣ୍ଠରେ ଶୁଣନ୍ତୁ କଥାଚିତ୍ର ରାଜାରାଣୀର ଏହି ଗୀତଟି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।